ଆକାଶବାଣୀ କେନ୍ଦୁଝର ଆଜି ସୋମବାର 1948 ଶତାବ୍ଦ ଆଷାଢ଼ 22 ଦିନ ଇଂରାଜୀ 2026 ମସିହା ଜୁଲାଇ 13 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ହେଉଛି ପ୍ରାୟ 5:58:42। ଆପଣଙ୍କୁ ତଥା ଆମର ଅଗଣିତ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.1 FM ଏଥିସହିତ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଓନ୍ AIR ମାଧ୍ୟମରେ ଶୁଣିପାରୁଛନ୍ତି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 101.1 FM। ପରବର୍ତ୍ତୀ ଭକ୍ତିଗୀତ ନରେନ୍ଦ୍ର ମହାପାତ୍ରଙ୍କ ରଚନା ଗାଇଛନ୍ତି ଶିଳ୍ପୀ ସୁବାସ ଦାସ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆଜି ପାଇଁ ଏଇଠି ଶେଷ କରୁଛୁ। ଶିଳ୍ପୀ ଥିଲେ ଜ୍ୟୋତିର୍ମୟୀ ମହାପାତ୍ର, ଭିକାରୀ ବଳ, ସୁବାସ ଦାସ, ସୁଧା ମିଶ୍ର ଏବଂ ଗୋବିନ୍ଦ ଚନ୍ଦ୍ର ସେନାପତି। ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ଅନୁଚିନ୍ତା।
1: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।
2: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯେତେ ଯେତେ ଖୋଜିବା ସେଥିରୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଥା ବାହାରିବ। ଶ୍ରୀକ୍ଷେତ୍ରରେ ଧର୍ମୀୟ ଉଦାରତାର ଆଉ ଗୋଟିଏ ବଡ଼ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଥିବା ଶତାଧିକ ମଠ। ଏ ସବୁ ମଠ ଭିନ୍ନ ଭିନ୍ନ ସମ୍ପ୍ରଦାୟର, ରାମାନୁଜ, ରାମାନନ୍ଦୀ, ପଞ୍ଚରାମାନନ୍ଦୀ, ଶ୍ରୀଶଙ୍କର, ନିମ୍ବାର୍କ, ବିଷ୍ଣୁସ୍ୱାମୀ, ବ୍ରହ୍ମମାଧ୍ୱ, ଗୌଡ଼େଶ୍ୱର, ଅତିବଡ଼ି, ଅନନ୍ତ, କବୀର, ନାନକ, ସ୍ମାର୍ତ, ଅଙ୍ଗିଲା, ଦଶନାମୀ, ମାଧବାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଉତ୍କଳୀୟ ବୈଷ୍ଣବ ଇତ୍ୟାଦି ଇତ୍ୟାଦି, ଏହି ସମ୍ପ୍ରଦାୟମାନଙ୍କର ଏକାଧିକ ମଠ ଶ୍ରୀକ୍ଷେତ୍ରରେ ଅଛି। ଆମର ଶ୍ରୀଜଗନ୍ନାଥ ଶବର ଦେବତା କିମ୍ବା ବୈଦିକ ଦେବତା ହୁଅନ୍ତୁ, ତାଙ୍କର ପୂଜା ପର୍ବ ରୀତିନୀତିର ଏକ ପଦ୍ଧତି ଅଛି। ଏ ଯେଉଁ ସମ୍ପ୍ରଦାୟମାନେ ଶ୍ରୀକ୍ଷେତ୍ରକୁ ଆସିଲେ ସେମାନଙ୍କର ଦେବତା ଭିନ୍ନ, ତାଙ୍କର ପୂଜା ପଦ୍ଧତି ଭିନ୍ନ। ଗୋଟିଏ ଭିନ୍ନ ଦେବତା ଏବଂ ତାଙ୍କର ଭିନ୍ନ ପଦ୍ଧତିକୁ ଏଇଠି ରଖିବା କ'ଣ ଦରକାର ଥିଲା? ପୁଣି ଗୋଟିଏ ଦୁଇଟା ନୁହେଁ, ଶହ ଶହ ଗଣ୍ଡଗୋଳ ନଥିଲେ ଗଣ୍ଡଗୋଳ ହେବାର ସମ୍ଭାବନା, କିନ୍ତୁ ଶ୍ରୀକ୍ଷେତ୍ରରେ ଏସବୁ ହେଲା ନାହିଁ। କାରଣ ଜଗନ୍ନାଥ ସଂସ୍କୃତିକୁ ଗଢ଼ିଥିବା ମହାପୁରୁଷମାନେ, ଉତ୍କଳର ଗଜପତିମାନେ ଧରି ନେଇଥିଲେ ସବୁ ମତ ଆଉ ସବୁ ପଥର ମୂଳ ହେଉଛି ସନାତନ ସଂସ୍କୃତି। ବେଦରେ ଯାହା କୁହାଯାଇଛି, ଏକଂ ସତ୍ ବିପ୍ରାହା ବହୁଧା ବଦନ୍ତି, ସତ୍ୟ ଏକ, ତାକୁ ଭିନ୍ନ ଭିନ୍ନ ଭାବରେ କୁହାଯାଏ। ତେଣୁ ଏଇ ଯେଉଁ ସମ୍ପ୍ରଦାୟମାନେ ବାହାରିଛନ୍ତି ସେମାନେ ଜଗନ୍ନାଥଙ୍କଠାରୁ ଭିନ୍ନ ନୁହନ୍ତି। ଏହି କଥାଟା ସେମାନେ ବୁଝିଥିଲେ ବୋଲି ଶ୍ରୀକ୍ଷେତ୍ରରେ ଏତେ ସମ୍ପ୍ରଦାୟକୁ ସ୍ଥାନ ମିଳିଲା। ଶ୍ରୀଜଗନ୍ନାଥ ସଂସ୍କୃତି ବୁଝିସାରିଥିଲା ଯେ ମାନବ ଜାତିର କଲ୍ୟାଣ ଧର୍ମୀୟ ବିଭେଦ ବା ସଂଘର୍ଷରେ ନାହିଁ, ଧର୍ମୀୟ ମିଳନ ବା ଗ୍ରାହକତାରେ ଅଛି। ଜଗନ୍ନାଥ ସଂସ୍କୃତି ଯେଭଳି ନିଜର ମତ ଏବଂ ବିଚାରକୁ ନେଇ ଆଗକୁ ବଢ଼ୁଛି, ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ନିଜର ମତକୁ ନେଇ ବଢ଼ିବାର ଅଧିକାର ରଖନ୍ତୁ। ସେମାନଙ୍କୁ ଶ୍ରୀକ୍ଷେତ୍ରରେ ସ୍ଥାନ ନଦେଲେ ସେମାନେ ଆଉ କେଉଁଠି ହୁଏତ ଆସ୍ଥାନ ଜମେଇବେ, କାରଣ ତାଙ୍କୁ ସ୍ଥାନ ନଦେଇ ଅଟକେଇ ଦେଇ ହେବ, କିନ୍ତୁ ତାଙ୍କ ବିଚାରକୁ ଆମେ ଅଟକେଇ ପାରିବା ନାହିଁ। ଆସନ୍ତୁ, ଏଇଠି ବସନ୍ତୁ, ତାଙ୍କ ବିଚାରକୁ ଆମେ ଅନୁଧ୍ୟାନ କରି ଦେଖୁ, ଯଦି ତାହା ଉତ୍ତମ ବିଚାର ତାକୁ ଆମେ ଗ୍ରହଣ ମଧ୍ୟ କରୁ। ଏହି କଥା ଜଗନ୍ନାଥ ସଂସ୍କୃତିରେ ଘଟିଲା। ସେଇଥିପାଇଁ ହିନ୍ଦୁ ଧର୍ମର ଅନ୍ୟ ସମ୍ପ୍ରଦାୟମାନେ କେବଳ ଶ୍ରୀକ୍ଷେତ୍ରରେ ତାଙ୍କର ଆସ୍ଥାନ ଜମେଇ ନାହାନ୍ତି, ଶ୍ରୀଜଗନ୍ନାଥଙ୍କର ପୂଜା ପଦ୍ଧତିରେ ମଧ୍ୟ ପଶିଛନ୍ତି, ତାଙ୍କୁ ଗ୍ରହଣ ମଧ୍ୟ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ମୂଳରୁ ସ୍ଥିର କରି ନେଇଛି ଯେ ନିଜ ମତ ଆଉ ବିଚାରକୁ ଖୁବ୍ ବଡ଼ ବୋଲି ଜଣେ ବିଚାର କରିପାରେ, କିନ୍ତୁ ତାହା କେବେ ହେଲେ ସର୍ବଶେଷ କଥା ନୁହେଁ, ଅନ୍ୟମାନଙ୍କର ମତରେ ବି ସାର ଥାଇପାରେ। ତେଣୁ ଅନ୍ୟକୁ ଜାଣିବା, ଅନ୍ୟକୁ ଶୁଣିବା, ସମ୍ଭବ ହେଲେ ତାକୁ ଗ୍ରହଣ କରିବା, ଅନ୍ୟକୁ ଗ୍ରହଣ କରିବା ନ କରିବା ଅପେକ୍ଷା ଗ୍ରହଣ କରିବାର ଗୋଟିଏ ମାନସିକତା ରଖିବା ହେଉଛି ବଡ଼ କଥା। ଯେଉଁ ଧର୍ମନିରପେକ୍ଷତା କଥା ଆମେ ଏବେ କହୁଛୁ ଏବଂ ଯାହା ଆମ ଦେଶର ସମ୍ବିଧାନରେ ରଖି ଆମେ ଆମ ଦେଶକୁ ଏକ ଉଦାର ଦେଶ ଭାବରେ ପରିଚିତ କରିବାର ଚେଷ୍ଟା କରିଛୁ, ତାର ମୂଳ ହଜାର ବର୍ଷର ଅଧିକ କାଳ ଆଗରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଖୁବ୍ ସ୍ପଷ୍ଟ ଭାବରେ ଥିଲା, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠଗୁଡ଼ିକ। ଏହି ମଠମାନେ ଶ୍ରୀକ୍ଷେତ୍ରରେ କେବଳ ନିଜର ଆସ୍ଥାନ ଜମେଇ ନାହାନ୍ତି, ନିଜର ମତକୁ ପ୍ରଚାର କରିବାର ସୁଯୋଗ ମଧ୍ୟ ପାଇଛନ୍ତି। କେହି ତାଙ୍କୁ କେବେ ବାରଣ କରିନାହିଁ, ବାଧା ଦେଇନାହିଁ। ଏଇଥିରୁ ଗୋଟିଏ ସତ୍ୟ ଫୁଟି ବାହାରିଛି, ତାହା ହେଉଛି ଜଣେ ଅନ୍ୟର ମହତ୍ତ୍ୱକୁ ସ୍ୱୀକାର କଲେ ନିଜେ ଛୋଟ ହୋଇଯାଏ ନାହିଁ, ବରଂ ପ୍ରକୃତରେ ଏବଂ ପରିଶେଷରେ ସେ ନିଜେ ହିଁ ବଡ଼ ହୋଇ ଉଭା ହୁଏ। ସେମିତି ହେଉଛନ୍ତି ଆମର ଶ୍ରୀଜଗନ୍ନାଥ। ସମସ୍ତଙ୍କୁ କହିଲେ, ଆସ ଏଇଠି ବସ, ତୁମେ ଯାହା କହୁଛ ତା ବି ଠିକ୍, ତୁମର ଏଇ କଥାଟା ମୁଁ ଗ୍ରହଣ ବି କରିନେଉଛି। ସମସ୍ତେ ରହିଲେ, କିନ୍ତୁ ସଭା ଉପରେ ରହିଲେ ମହାପ୍ରଭୁ। କେଡ଼େ ଚମତ୍କାର ଭାବରେ ଏହି କଥା ଶ୍ରୀକ୍ଷେତ୍ରରେ ଘଟିଛି, ସେହି କଥା ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଆଜିର ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ବାର୍ତ୍ତା ପୃଥିବୀର କେଡ଼େ କେଡ଼େ ସମସ୍ୟାର ସମାଧାନ କରିଦେବାର ସାମର୍ଥ୍ୟ ରଖୁଛି। ଇଏ କ'ଣ କମ୍ ବଡ଼ କଥା ଆମ ପାଇଁ?
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ବୈରାଗ୍ୟ ବିନା କୌଣସି ମନୁଷ୍ୟ ସମ୍ପୂର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ, ସେଥିପାଇଁ ସେ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖଭୋଗ କରୁଛି, ସିଏ ମାୟା ମୁହଁରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରି ନେଇ ନାନା ଦଣ୍ଡ ଦିଅନ୍ତି। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଏ। ଜୀବର ନାନା ଦୁଃଖକୁ ଭଗବାନ କପିଳ ସୂଚାଇ ଦେଇଛନ୍ତି।

0: ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ରୀ ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଯାଇଥାଏ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମ ଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 kilograms ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ପୋକ ଆକ୍ରମଣ ଅଧିକ ଦେଖାଦେଲେ ଏକର ପ୍ରତି 600 milliliters ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 milliliters ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 150 milliliters କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 liters ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଗଣ୍ଠି ଓ ଫଳବିନ୍ଧା କୀଟର ପରିଚାଳନା ପାଇଁ ଏକର ପ୍ରତି ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 milliliters ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 liters ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4% ଝାଉଁଳା ବା ଶତକଡ଼ା 14% ପୋକଡ଼ା ଫଳ ଦେଖୁଛନ୍ତି ତେବେ ରାସାୟନିକ ଔଷଧ ପ୍ରୟୋଗ କରନ୍ତୁ। ଏହି ପୋକର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 75 milliliters ସ୍ପିନୋସାଇଡ୍ ନାମକ ଔଷଧ କିମ୍ବା 80 grams ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ ଔଷଧ କିମ୍ବା 80 milliliters କ୍ଲୋରାଟ୍ରାନିଲିପ୍ରୋଲ ନାମକ ଔଷଧ 200 liters ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁସା ଡେଲିସିୟସ୍, ପୁସା ମାଜେଷ୍ଟିକ୍, ପୁସା ଜାଇଣ୍ଟ ଆଦି କିସମ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଲଙ୍କା ମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। 3 feet ଚଉଡ଼ା, 10 feet ଲମ୍ବ ଓ 6 inches ଉଚ୍ଚତାର ତଳିପଟି ତିଆରି କରନ୍ତୁ। 2 feet ମଧ୍ୟରେ ଯିବା ଆସିବା ପାଇଁ ଓ ପାଣି ନିଗିଡ଼ିଯିବା ପାଇଁ ଜାଗା ଛାଡ଼ନ୍ତୁ। ତଳିପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ ହୋଇଯିବ। ପ୍ରତି ତଳିପଟିରେ 2-3 juri ଗୁଣ୍ଡ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ପ୍ରାୟ 75 grams ୟୁରିଆ, 100 grams ସିଙ୍ଗଲ ସୁପର ଫସ୍ଫେଟ୍ ଓ 25 grams ମ୍ୟୁରେଟ୍ ଅଫ୍ ପଟାସ୍ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ମଞ୍ଜିଗୁଡ଼ିକୁ 1/2 inch ଗଭୀରରେ ଧାଡ଼ିକୁ ଧାଡ଼ି କରି ବୁଣନ୍ତୁ। ଏହି ମଞ୍ଜିକୁ ପ୍ରାୟ 1.5 gram ଫିମ୍ପିନାଶକରେ ବିଶୋଧନ କରି ବୁଣନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା ଦ୍ୱାରା ପତଳା ଭାବେ ଘୋଡ଼ାଇ ତା ଉପରେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେ ନାହିଁ। 4-5 days ପରେ ମଞ୍ଜି ଗଜା ହେଲେ ଛଣ ବା ନଡ଼ାଗୁଡ଼ିକୁ କାଢି ଦିଅନ୍ତୁ। ତଳି 25-30 days ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ। ଅଧିକ ବର୍ଷାରୁ ତଳିଘେରାକୁ ରକ୍ଷା କରିବା ପାଇଁ ସୁଡ଼ଙ୍ଗ ଆକାରରେ ପଲିଥିନ୍ ବାନ୍ଧି ତଳିପଟିକୁ ଘୋଡ଼ାଇ ରଖନ୍ତୁ। ଆଖୁ ଗଛକୁ ଏକ ଧାରୁଆ କଟୁରୀରେ ଭୂମିପତନ ସହ ସମାନ କରି କାଟି ଦିଅନ୍ତୁ। ଏହାଦ୍ୱାରା ଆଖୁ ଅଧିକ ଅମଳ ହୁଏ ଓ ମୂଳି ଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ। ଜମିରୁ ଶୁଖିଲା ପତ୍ର ବାହାର କରି ଜମିକୁ ପରିଷ୍କାର କରନ୍ତୁ। ଆଖୁ ଖୁଣ୍ଟାକୁ କାଟିସାରିବା ପରେ ଚାଷ କରି ହୁଡ଼ା ଭାଙ୍ଗି ଦିଅନ୍ତୁ। ଏହାଫଳରେ ପୁରୁଣା ଚେର ନଷ୍ଟ ହୋଇ ନୂଆ ଚେର ବାହାରି ଆଖୁକୁ ବଢ଼ିବାରେ ସାହାଯ୍ୟ କରିବ। ମାଟି ଅଧିକ ଶୁଖିଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ। ହୁଡ଼ା ଭାଙ୍ଗିବା ସମୟରେ ହେକ୍ଟର ପ୍ରତି 10 tons ଗୋବର ଖତ, 100 kilograms ଯବକ୍ଷାରଜାନ, 100 kilograms ଫସ୍ଫରସ୍ ସାର ଓ 30 kilograms ପଟାସ୍ ସାର ପ୍ରୟୋଗ କରନ୍ତୁ। ଧାଡ଼ି ମଧ୍ୟରେ ଗଛକୁ ଗଛ ବ୍ୟବଧାନ 45 centimeters ଅଧିକ ଥିଲେ ହୁଡ଼ା ଭାଙ୍ଗିବାର 30 days ମଧ୍ୟରେ ଖୁଞ୍ଚା ଦିଅନ୍ତୁ। ଏଥିପାଇଁ ଆଖୁ କାଟିବା ବେଳେ ଆଖୁଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥିନ୍ ମୂଳିରେ ଚାରା ଉତାରନ୍ତୁ। ମୂଳି ଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି 1000 grams କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ୍ 750 grams 500 liters ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହି ବର୍ଷା ହେବାର ସମ୍ଭାବନା ଅଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼, ଜଗତସିଂହପୁର, କଟକ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିନାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ। ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ ହମଦ 1995 2013 ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତ ମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଓ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି। ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ର 4x400 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2ଟି ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 29,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଯକୃତର ଯତ୍ନ ଓ ସୁରକ୍ଷା ଆଲୋଚନା କରିଛନ୍ତି ଡକ୍ଟର ହରିଭକ୍ତି ସେବା ଦାସ।
2: ଆମେ ସମସ୍ତେ ଜାଣିଛୁ ଯକୃତ ଆମର ଏକ ମୁଖ୍ୟ ଅଂଶ, ଏହା ଆମ ଶରୀରର

0: ଜୀବନ ପ୍ରକ୍ରିୟା ପାଇଁ ବହୁ ମାତ୍ରାରେ ଆବଶ୍ୟକ। ଯକୃତ ଖରାପ ହେଲେ ମଣିଷ ବଞ୍ଚିବା ଅସମ୍ଭବ ହୋଇ ଉଠେ। ବିଭିନ୍ନ ଯକୃତ ରୋଗ ଅଛି। ଯକୃତ ରୋଗ ଜଣ୍ଡିସରେ ପରିସ୍ରା ହଳଦିଆ ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ। ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ ରୋଗ ଦେଖାଦିଏ, ଏବଂ ବଡ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ ଇ ପ୍ରମୁଖ ଜଣ୍ଡିସ ହେବାର କାରଣ ହୋଇଥାଏ। ହେପାଟାଇଟିସ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯୋଉ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ, ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏଇ ଯୋଉ ସଂକ୍ରମଣ ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ ବ୍ୟାପିଥାଏ। ହେପାଟାଇଟିସ ବି ଏବଂ ସି ଜଣ୍ଡିସ କରିଥାଏ, କିନ୍ତୁ କଥା ହେଲା ହେପାଟାଇଟିସ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରୋନିକ ହୋଇ ତାହା ଲିଭରର ସିରୋସିସ କରିଥାଏ। ଲିଭର ସିରୋସିସ ମାନେ ଜଳଦରୀ ରୋଗ, ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ ହୁଏ, ଗୋଡ଼ ଫୁଲିଯାଏ, ଏବଂ ରୋଗୀକୁ ରକ୍ତ ବାନ୍ତି, କଳା ଝାଡ଼ା ହୁଏ, ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ, ଏବଂ ହେପାଟାଇଟିସ ବି ର ଯୋଉ ଟୀକା ବାହାରିଛି ଏବଂ ଏଇ ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ, କିନ୍ତୁ ହେପାଟାଇଟିସ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ, ତେଣୁ ଏଇ ହେପାଟାଇଟିସ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ ସି ମଧ୍ୟ ଦେଖାଯାଏ, କାରଣ ଛୁଞ୍ଚି ଦ୍ୱାରା ଏହି ହେପାଟାଇଟିସ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ, ଏହା ଫଳରେ ଜଣ୍ଡିସ ହୋଇ ଲିଭର ସିରୋସିସ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ, ସେହିପରି ମୋଟାପଣ, ଡାଇବେଟିସ ଏବଂ ଅନ୍ୟ କେତେ ଗୁଡା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ। ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ, ଏବଂ ଆମର ଯଦି ଡାଇବେଟିସ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିଥିଲେ ଡାକ୍ତର ହରିଭକ୍ତି ସେବା ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣି ଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମୀର ଶେଖ୍ କପର

0: ଶୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରିୟୁ ମଡ୍ୟୁଲ୍ର ତିନୋଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ସ୍ପେନ୍, ବେଲଜିୟମ୍ ଏବଂ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋୟଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14-15 ତାରିଖରେ ମନ୍ତ୍ରୀ ଶ୍ରୀ ଗୋୟଲ ବେଲଜିୟମ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16 ଏବଂ 17 ତାରିଖରେ ଶ୍ରୀ ଗୋୟଲ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନ୍ଲ୍ୟାଣ୍ଡ ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ସେ ଭାଗ ନେବେ। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଫିନ୍ଲ୍ୟାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ ପେଡ଼ ମା କେ ନାମ ଅଭିଯାନରେ ଚାରାରୋପଣ କରିବା ସହ ଏକ ସ୍ମରଣିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ESI ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗର ସ୍ଥିତ ESI ହସ୍ପିଟାଲରେ ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲର ଉନ୍ନତିକରଣ, ତାମିଲନାଡ଼ୁର ଶ୍ରୀ ପେରୁମ୍ବୁଦୁର ସ୍ଥିତ 100 ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀମଣ୍ଡିରେ ESI ଡାକ୍ତରଖାନା ରହିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ESI ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡ଼ିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800-1117800 ନମ୍ବର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପୁଣି ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି। ଇରାନର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ, ବନ୍ଦର ଆବାସ ଏବଂ ସିରିକ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60 ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲା ସ୍ତରରୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ ସଙ୍ଗୀତ ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ଼ରେ ଭାରତର 5 ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ଅଲିମ୍ପିଆଡ଼ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡ଼ରେ 87 ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ ଚୀନ କାଜାଖସ୍ତାନ ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ନିବେଶକ ଷ୍ଟାର୍ଟଅପ୍ ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ନ୍ୟୁଜର୍ସି ଷ୍ଟାଡିୟମ୍ରେ 2 ସେମିଫାଇନାଲ୍ ଫାଇନାଲ୍ ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 19 ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବିଲଡନ୍ ପୁରୁଷ ଏକକ ଟାଇଟଲ୍ ହାସଲ କରିଛନ୍ତି। ଆସନ୍ତା 2-3 ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ ବିହାରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4-5 ପର୍ଯ୍ୟନ୍ତ ପୂର୍ବ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମୀର ଶେଖ୍ଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଗୋଟିଏ ଭକ୍ତି ଗୀତ, ଶିଳ୍ପୀ ଅଞ୍ଜଳି ମିଶ୍ର।

0: ଶୁଣୁଥିଲେ ଭକ୍ତି ଗୀତ, କଣ୍ଠଶିଳ୍ପୀ ଥିଲେ ଅଞ୍ଜଳି ମିଶ୍ର। ଆକାଶବାଣୀ କେନ୍ଦୁଝର।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ୍।
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
4: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନ୍ ରୁ ମୁଁ ପୁରା ମୁକ୍ତି।
3: ସତରେ ଭାଇ?
4: ହଁ ଭାଇ, ମାତ୍ର

0: 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍‌ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
1: ଆଜ୍ଞା ହଁ,
0: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 101.1 FM। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ। ହୋ ଗୀତ ପରିବେଷଣ କରିଛନ୍ତି ବୁଧୁରାମ ମୁଣ୍ଡା ଏବଂ ସାଥୀ।

ବିଷୟ ରହିଛି ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ, କ୍ଷର ମଧ୍ୟରେ ସେ ପ୍ରଭୁ। କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେଇ ପୁରୁଷୋତ୍ତମ ପତିତପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜୟ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରାପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରାପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରାପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପହଁରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୃମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପ ନାରଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଜେନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରାପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତତ୍ ଭିନ୍ନ ପୂଜା ଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକୀୟ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ, ମନ୍ଦିରର ଏଇ ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର, କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତୁଭ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହିଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା, ଯାହାକି ତାମଜାନ କୁହାଯାଏ, ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଯେତେବେଳେ ଛେରା ପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳି ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ, ରାଜଗୁରୁ, ଲେଙ୍କା, ଦେଉଳକର୍ଣ୍ଣ, ବେହେରାଖୁଣ୍ଟିଆ, କାହାଳିଆ, ମେକାପ, ଗରାବଡ଼ୁ, ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେହି ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି, ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୁଆରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା, ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ ସେ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

0: ଏଇ ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ଥ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ଥ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରାପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଢ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗ ମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ଯାଏଁ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତି ଠାରୁ ମାସକ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥେ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

ନମସ୍କାର, ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଜଗତର ନାଥ ଜଗନ୍ନାଥ, ତାଙ୍କର ବାର ମାସରେ ତେର ପର୍ବ। କେତେବେଳେ ଅତ୍ୟଧିକ ସ୍ନାନ କରି ପ୍ରଭୁଙ୍କୁ ଜ୍ୱର ହୁଏ ତ ପୁଣି କେତେବେଳେ ସାଙ୍ଗରେ ବଡ଼ ଭାଇ ଆଉ ଭଉଣୀକୁ ଧରି ଯାତ୍ରା କରନ୍ତି ମାଉସୀମା ମନ୍ଦିରକୁ। ଏହି ବାର ଓଷା ଏବଂ ତେର ପର୍ବ ମଧ୍ୟରେ ପ୍ରଭୁଙ୍କର ଅଣସର ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଭୁମାନେ ଅତ୍ୟଧିକ ସ୍ନାନ କରିବା ଦ୍ୱାରା ଏବଂ ଭିତର ଚାପ ଓ ବାହାର ଚାପ ପରେ ଜ୍ୱରଗ୍ରସ୍ତ ହୋଇ ସାଧାରଣ ଭକ୍ତମାନଙ୍କୁ ଦର୍ଶନ ଦେଇନଥାନ୍ତି। ଏହି ଦର୍ଶନ ନଦେବା ସମୟକୁ ଆମେ ଅଣସର ନୀତି କହିଥାନ୍ତି। ଏହି ସମୟରେ ଅଣସର ଘରେ ବିଭିନ୍ନ ପ୍ରକାର ଚେରମୂଳି, ଦଶ ମୂଳାରିଷ୍ଟ ଏବଂ ପ୍ରଭୁଙ୍କ ସ୍ୱତନ୍ତ୍ର ଉପଚାରରେ ଜ୍ୱରକୁ ଭଲ କରାଯାଇଥାଏ।

0: କେନ୍ଦୁଝର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ, ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ମଧ୍ୟ ଦେବସ୍ନାନ ପରେ ନେତ୍ରୋତ୍ସବ ପର୍ଯ୍ୟନ୍ତ ଅଣସର ଘରେ ବିଜେ କରିଥାନ୍ତି। ଏହି ଅଣସର ସମୟରେ ପ୍ରଭୁଙ୍କର କି ନୀତି ସମ୍ପାଦନ କରାଯାଏ ଏବଂ କେନ୍ଦୁଝରର ବଡ଼ଦେଉଳ ଭାବରେ ଖ୍ୟାତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଅଣସର ନୀତି ସମ୍ପର୍କରେ ସାକ୍ଷାତକାର କିଛି ଅଂଶ।
1: ନେତ୍ରୋତ୍ସବ ପର୍ଯ୍ୟନ୍ତ ସ୍ନାନ ଦିନ ଠାରୁ ଯେଉଁ 15 ଦିନର ବିଧି ବାମଦେବ ସଂହିତା ଅନୁସାରେ ପ୍ରାୟତଃ ପରିଚାଳିତ ହୁଏ, ବିଭିନ୍ନ ଜାଗାରେ ଓଡ଼ିଶାର ବିଧି ଏବଂ ରାଜାମାନଙ୍କର ଆଦେଶ ଏବଂ ବିଭିନ୍ନ ସମୟରେ ସାମାନ୍ୟ ପରିବର୍ତ୍ତନ ହେଉଥିଲେ ମଧ୍ୟ କେତେକ ବିଧି ନିଶ୍ଚିତ ଭାବରେ ପାଳନ କରାହୁଏ। ସେଥିପାଇଁ ନେତ୍ରୋତ୍ସବ ବିଧି ବାମଦେବ କହୁଛନ୍ତି, ଶୃଣୁ ପ୍ରିୟତ୍ୱଂ ଜଗଦୀଶି ତୁଶ୍ଚ ସ୍ନାନେ ସମାପ୍ତେ ସତୀଜଚ୍ଚ କର୍ମ ନିରୋଧ ଗେହେ ପିଚ ତାନ୍ନିବେଶ୍ୟ ବଂଶାଂଶୁ କୈରା ବରଣମ ଚକୁର୍ଜିଆ। ବାମଦେବ କହିଲେ, ହେ ଦେବୀ, ଜଗଦୀଶ୍ୱରଙ୍କ ସ୍ନାନ କର୍ମ ସମାପ୍ତ ହେବା ପରେ ନିରୋଧନ ଗୃହରେ ଯାହା ଯାହା କୃତ୍ୟମାନ ଅନୁଷ୍ଠିତ ହୁଏ ସେ ବିଷୟରେ ଏବେ କହୁଅଛି। ଶୁଣ, ଅନବସର ଗୃହରେ ବାଉଁଶ ତାଟିରେ ନିର୍ମିତ ଦୃଢ଼ ଆବରଣ ମଧ୍ୟରେ ବିଗ୍ରହମାନଙ୍କୁ ସ୍ଥାପନ କରିବା ପାଇଁ ହୁଏ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଏବଂ ସୁଦର୍ଶନଙ୍କର ଆସ୍ଥାନରେ ଆସ୍ଥାନିତ କରି ଅଣବସର କର୍ମ ପରିଚାଳିତ କରାହୁଏ। ସେଠି ଅଣବସରରେ ରହିବା ଭିତରେ ଠାକୁରମାନଙ୍କର ଆଉ ନିତ୍ୟ ନୈମିତ୍ତିକ ବିଧି ଅନୁସାରେ ପୂଜା ହେଉନଥିବାରୁ ପଟି ପୂଜା ଆରମ୍ଭ ହୁଏ। ବଳଦେବ ମୂର୍ତ୍ତିଙ୍କର ଚିତ୍ର ପାର୍ଶ୍ୱରେ ରାମକୃଷ୍ଣ ଓ ନୃସିଂହଙ୍କ ରୂପ ଅଙ୍କିତ କରି ସ୍ଥାପନ ହୁଏ। ସୁଭଦ୍ରାଙ୍କ ପାର୍ଶ୍ୱରେ ଶ୍ରୀଦେବୀ ଓ ଭୂଦେବୀଙ୍କ ପ୍ରତିମା ସ୍ଥାପନ କରାହୁଏ ଏବଂ ନୀଳାଦ୍ରିନାଥଙ୍କ ସମ୍ମୁଖରେ କୃଷ୍ଣ ଆଉ ଗୋବିନ୍ଦଙ୍କ ପ୍ରତିମା ସ୍ଥାପନ କରିବାକୁ ହୁଏ। ଏହି ପ୍ରତିମାମାନଙ୍କୁ ପଞ୍ଚାମୃତ ଦ୍ୱାରା ଆଚାର୍ଯ୍ୟ ମହାସ୍ନାନ କରାଇ ମଧ୍ୟାହ୍ନ ଭୋଗ କରନ୍ତି। ସେହିପରି ସନ୍ଧ୍ୟାକାଳୀନ ପୂଜା ମଧ୍ୟ ଆଚାର୍ଯ୍ୟଙ୍କ ଦ୍ୱାରା ସମ୍ପାଦିତ ହୁଏ। ସ୍ନାନୋତ୍ସବ ଠାରୁ ପରବର୍ତ୍ତୀ ପକ୍ଷର ସମସ୍ତ ଦିନମାନଙ୍କରେ ଦେବତା ବିଗ୍ରହମାନଙ୍କୁ କେବେ ହେଲେ ମନୁଷ୍ୟମାନେ ନ ଦେଖିବା ଉଚିତ। ଏହା ଏକ ଗୁପ୍ତ ବିଷୟ ଏବଂ ଗୁପ୍ତରେ ପରିଚାଳିତ ହେଉଥିବାରୁ ମୁଁ ବଡ଼ପଣ୍ଡା ହିସାବରେ ସର୍ବସାଧାରଣରେ ସବୁ ଜିନିଷ ପ୍ରକାଶ କରିବା ପାଇଁ ଚାହୁଁନାହିଁ, କାରଣ ଏହା ଭଗବାନଙ୍କର ଆଦେଶ। ତେଣୁ କିଛି ବିଷୟ ଯାହା ଜାଣିଲେ ଲୋକମାନଙ୍କର ମଙ୍ଗଳ ହେବ ମୁଁ ସେ ବିଷୟରେ ହିଁ ଆପଣମାନଙ୍କୁ ସମ୍ୟକ ସୂଚନା ଦେଉଛି। ଦିନର ଉଭୟ ସନ୍ଧ୍ୟାରେ କପୁର ମିଶ୍ରିତ ମିଶ୍ରିପଣା ପ୍ରଭୁଙ୍କୁ ଭୋଗ ହୁଏ, ଆଉ ସେହି ସମୟରେ ଭୋଗ କାଳରେ ଦେବଭୋଜ୍ୟ ଆଉ ହବିଷ ପଦାର୍ଥମାନଙ୍କୁ ଯେଉଁମାନେ ଭୋଜନ କରନ୍ତି ବା ପ୍ରସାଦ ସେବନ କରନ୍ତି ସେମାନେ ନର୍କରେ ପଡ଼ନ୍ତି। ପଣା ଭୋଗ ପ୍ରଭୃତି କର୍ମାନୁଷ୍ଠାନ ସମୟରେ ପୂଜକ ବ୍ରାହ୍ମଣମାନେ ଅତି ସାବଧାନତାର ସହିତ ଅନ୍ୟ ସମସ୍ତଙ୍କୁ ସେଠୁ ବାହାର କରିଦେଇକରି ଏବଂ ଚତୁର୍ଦ୍ଦଶୀର ବିଧି ଆଉ ଅମାବାସ୍ୟା ତିଥି ଏ ଦୁଇ ଦିନରେ ଅତି ସୁନ୍ଦର ଭାବରେ ଚିତ୍ରକର୍ମ ଯଥାବିଧି ସମ୍ପାଦନ କରି ପ୍ରଭୁଙ୍କ ଶିଅଙ୍ଗରେ ଚନ୍ଦନାଲି ଲେପ ପ୍ରଦାନ କରାହୋଇ ଅଣସର ଗୃହରୀ ବିଗ୍ରହମାନଙ୍କୁ ଛଡ଼ା ହେଇଥିବା ଲେପ ଚନ୍ଦନ ପ୍ରଭୃତି ବାହାରକୁ ଅଣାହୁଏ। ବିଭିନ୍ନ ପ୍ରକାରର ଗୁପ୍ତ ବିଧି ମନ୍ଦିରର ସମ୍ମୁଖ ଦ୍ୱାର ବନ୍ଦ ହେଇକରି କରାହୁଏ ଏବଂ ଆଷାଢ଼ କୃଷ୍ଣ ତ୍ରୟୋଦଶୀ ଦିନ ଘଣା ଲାଗି ଓ ଶ୍ରୀପୟର ପୂଜା ହୁଏ। ଅର୍ଥାତ୍ ଅଣସର ଠାକୁରମାନେ ପାଟଡୋର ଖଲି ପ୍ରସାଦ ଓ ଖଲି ପ୍ରସାଦ ଲାଗି ହୁଅନ୍ତି। ଏଥିଲାଗି ସୁଭଦ୍ରାଙ୍କର ପ୍ରତିବର୍ଷ ହେଉଥିଲେ, ବଡ଼ ଠାକୁରଙ୍କର ବର୍ଷେ ହେଲେ ଜଗନ୍ନାଥଙ୍କର ଅନ୍ୟ ବର୍ଷ ହୋଇଥାଏ।

ଶ୍ରୀଜୀଉମାନଙ୍କର ଅଣସର ନୀତି ସମ୍ପର୍କରେ ଆପଣମାନେ ଶୁଣୁଥିଲେ କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ବଡ଼ ପଣ୍ଡାଙ୍କର ସାକ୍ଷାତକାର। ଶ୍ରୋତାବନ୍ଧୁ, ଜୁନ୍ 13 ତାରିଖ ଦିନ ଜନ୍ମ ନେଇଥିଲେ ଗଣେଶ ଦାମୋଦର ସାବରକର। 1879 ମସିହା ଆଜିର ଦିନରେ ଗଣେଶ ଦାମୋଦର ସାବରକର ବା ଯିଏକି ବାବାରାଓ ସାବରକର ନାମରେ ବେଶ ଜଣାଶୁଣା, ସେ ଜନ୍ମ ନେଇଥିଲେ। ସେ ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ସାନ ଭାଇ ବିନାୟକ ଦାମୋଦର ସାବରକରଙ୍କ ସହିତ ଅଭିନବ ଭାରତ ସମାଜର ପ୍ରତିଷ୍ଠାତା ସେ ଥିଲେ। ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସେ ଦୁଇଥର ରାଜନୈତିକ ବନ୍ଦୀ ହୋଇଥିଲେ। ପ୍ରଥମେ ସେ 1909 ମସିହାରୁ 1922 ମସିହା ପର୍ଯ୍ୟନ୍ତ ବନ୍ଦୀ ହେବା ସହିତ 1910 ମସିହାରୁ 1921 ମସିହା ପର୍ଯ୍ୟନ୍ତ ସେଲୁଲାର ଜେଲ୍ରେ ବିତାଇଥିଲେ ଏବଂ ଦ୍ୱିତୀୟ ଥର 1933 ମସିହାରୁ 1937 ମସିହା ପର୍ଯ୍ୟନ୍ତ ରାଜନୈତିକ ବନ୍ଦୀ ହୋଇଥିଲେ। ଉଭୟ ଥର ତାଙ୍କୁ ନିଃସର୍ତ୍ତ ମୁକ୍ତ କରାଯାଇଥିଲା। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ 5 ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ସେ ହିନ୍ଦୁ ଜାତୀୟତାବାଦୀ ରାଜନୈତିକ ଦଳ ହିନ୍ଦୁ ମହାସଭାର ମଧ୍ୟ ସଦସ୍ୟ ଥିଲେ। ସେ ଭାରତରେ ବ୍ରିଟିଶ ଉପନିବେଶବାଦୀ ସରକାର ବିରୁଦ୍ଧରେ ଏକ ସଶସ୍ତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଫଳସ୍ୱରୂପ ତାଙ୍କୁ 1909 ମସିହାରେ ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ବନ୍ଦୀ କରାଯାଇ ପଠାଯାଇଥିଲା। ପ୍ରତିଶୋଧ ସ୍ୱରୂପ ନାସିକର ତତ୍କାଳୀନ କଲେକ୍ଟର AMT ଜ୍ୟାକ୍ସନ୍ଙ୍କୁ ଅନନ୍ତ ଲକ୍ଷ୍ମଣ କାହ୍ନେରେ ସେ ହତ୍ୟା କରିଥିଲେ। 1910 ମସିହାରେ ଆଣ୍ଡାମାନରେ ସେ ପହଞ୍ଚିବା ପରେ ତାଙ୍କ ଭାଇ ପରବର୍ତ୍ତୀ ବର୍ଷ ଜୁଲାଇ ମାସରେ ପହଞ୍ଚିଥିଲେ। 1919 ମସିହା ଡିସେମ୍ବରରେ ରାଜା ଜର୍ଜ ପଞ୍ଚମ ତାଙ୍କୁ ରାଜକୀୟ କ୍ଷମା ପ୍ରଦାନ କରିଥିଲେ। 1933 ମସିହାରେ ବମ୍ବେର ଏମ୍ପାୟାର ଥିଏଟରରେ ଏକ ବୋମା ବିସ୍ଫୋରଣ ଘଟିଥିଲା। ପୋଲିସ ଏହି ବିସ୍ଫୋରଣରେ ଏକ ପୁସ୍ତିକା ପାଇଥିଲା ଯେଉଁଥିରେ ବୋମା ତିଆରି କଳା ରହିଥିଲା। ପୋଲିସ ଯୁବକମାନଙ୍କୁ ପଚରାଉଚରା କରିବା ସମୟରେ ସେମାନେ ଚାପରେ ନଇପଡ଼ି ପୋଲିସକୁ ଜଣାଇଥିଲେ ଯେ ସାବରକର ତାଙ୍କ ଘରର ଏକ ଟ୍ରଙ୍କ ଛାଡ଼ି ଯାଇଥିଲେ ଏବଂ ଭିତରେ ଏହି ପୁସ୍ତିକା ଥିଲା। ଫଳସ୍ୱରୂପ ତାଙ୍କୁ ବନ୍ଦୀ କରାଯାଇଥିଲା। ଏହି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀକୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସକାଳରୁ ଆମେ ଜଣାଉଛୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।

ଶ୍ରୋତାବନ୍ଧୁ 1909 ଜୁନ୍ 13 ତାରିଖ ଦିନ ଜଣେ ଭାରତୀୟ କମ୍ୟୁନିଷ୍ଟ ରାଜନେତା ଏବଂ ତତ୍ତ୍ୱବିତ୍ ଯିଏ 1957 ମସିହାରୁ 1969 ମସିହା ପୁଣି 1967 ମସିହାରୁ 1969 ମସିହା ପର୍ଯ୍ୟନ୍ତ କେରଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ସେ ହେଉଛନ୍ତି ଇଏମ୍ଏସ୍ ନମ୍ରୁତିପଦ ମୁଖ୍ୟମନ୍ତ୍ରୀ ଭାବରେ ଇଏମ୍ଏସ୍ କେରଳରେ ମୌଳିକ ଭୂମି ଏବଂ ଶିକ୍ଷାଗତ ସଂସ୍କାରର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ମାଡ୍ରାସ୍ ପ୍ରେସିଡେନ୍ସିରେ 1909 ମସିହାରେ ପେରିନ୍ଥଲ୍ ମାନାରେ ଯାହାକି ବର୍ତ୍ତମାନ ମାଲାପୁରମ୍ ଜିଲ୍ଲା ସେଥିରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ଇଏମ୍ଏସ୍ ନମ୍ରୁତି ପଦ 1998 ମସିହା ମାର୍ଚ୍ଚ 19 ତାରିଖ ଦିନ ମୃତ୍ୟୁବରଣ କରିଥିଲେ ଶ୍ରୋତାବନ୍ଧୁ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ଏବଂ କ୍ରିକେଟ୍ ଭାଷ୍ୟକାର ମନିନ୍ଦର ସିଂ ଆଜିର ଦିନରେ 1965 ମସିହାରେ ଜନ୍ମଗ୍ରହଣ କରିଥିଲେ ସେ 33 ଟେଷ୍ଟ ମ୍ୟାଚ୍ 69 ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ଭାରତର ପ୍ରମୁଖ ସ୍ପିନର ଭାବରେ ସେ ରେକର୍ଡ କରିଥିଲେ ଶ୍ରୋତାବନ୍ଧୁ ଭାରତ ସରକାରଙ୍କର କ୍ୟାବିନେଟ୍ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ନମସ୍କାର।

ଶେଷ ହେଲା ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ଦେବାଶିଷ ମିଶ୍ର, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ ପ୍ରଚାରିତ ହେଉଛି 100.1 FM। ଷ୍ଟୁଡ଼ିଓ ଘଡ଼ିରେ ସମୟ ପୂର୍ବାହ୍ନ 10:00। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଦଶଟା ବାଜି 2 ମିନିଟ୍‌ରେ ଶୁଣିବେ କାର୍ଯ୍ୟକ୍ରମ ଗୀତାଞ୍ଜଳି। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବୁ 10:30। ଦିନ 1:20 ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ମହିଳାମାନଙ୍କ ପାଇଁ ଜିମ୍ର ଆବଶ୍ୟକତା। ଆଲୋଚନା କରିବେ ଜିମ୍ ପ୍ରଶିକ୍ଷିକା ରଶ୍ମି ପ୍ରଭା ସେଠୀ। ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ ପ୍ରଚାର କରିବୁ 5:00। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି ଶୁଣିପାରିବେ 6:02। ଆଜି ଏଥିରେ ଶୁଣିବେ ହୋ ଗୀତ ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ। ଆଲବମ୍ ଗୀତ ଶୁଣିବେ 7:00। ଆମ ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଏହି କାର୍ଯ୍ୟକ୍ରମରେ ଶୁଣିବେ ମାଣ୍ଡିଆ ଚାଷ ସମ୍ପର୍କରେ କହିବେ ମେନକା ବେହେରା। ରାଜ୍ୟସ୍ତରୀୟ ପ୍ରସାରଣ ରିଲେ କରି ଶୁଣିବୁ ଆକାଶବାଣୀ କଟକରୁ 8:00। ଖେଳ ଜଗତ କାର୍ଯ୍ୟକ୍ରମ 8:15। ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣି 10:00। ସିନେତରଙ୍ଗ କାର୍ଯ୍ୟକ୍ରମ 10:30। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି।

0: କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଶ୍ରୋତା ବନ୍ଧୁ, ଆଜିର ଦ୍ରୁତ ଗତିର ଜୀବନରେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପଦ। ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ସକାରାତ୍ମକ ଚିନ୍ତାଧାରା ଆମକୁ ସୁସ୍ଥ ଓ ସୁଖୀ ରଖିଥାଏ। ନିଜ ପାଇଁ ପ୍ରତିଦିନ କିଛି ସମୟ ନିଶ୍ଚୟ ଦିଅନ୍ତୁ। ଏବେ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତ।

0: ପ୍ରଚାର କରୁଛୁ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ପ୍ରଣତି ମହାନ୍ତି।
1: ନମସ୍କାର ଭଉଣୀ, ଅନେକ ଅନେକ ଶୁଭେଚ୍ଛା ସହିତ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ପ୍ରଣତି ମହାନ୍ତି।

ଭଉଣୀ, ପିଲାମାନଙ୍କୁ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ପ୍ରଗତିଶୀଳ କରାନ୍ତୁ। ପ୍ରାୟ ଅଭିଭାବକ ଅନ୍ୟ ପିଲାଙ୍କ ସହିତ ନିଜ ପିଲାଙ୍କର ତୁଳନା କରନ୍ତି ଓ ସେମାନଙ୍କୁ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ବାରମ୍ବାର କହିଥାନ୍ତି। ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ଭଲ କଥା, କିନ୍ତୁ ଅନ୍ୟମାନଙ୍କଠାରୁ ଅଧିକ ଭଲ ହେବା, ଏ ପ୍ରକାର ପ୍ରତିଦ୍ୱନ୍ଦ୍ୱିତାରେ ପିଲାଙ୍କ ମଧ୍ୟରେ ଶ୍ରେଷ୍ଠ ଗୁଣଗୁଡ଼ିକ ଆଉ ବିକଶିତ ହୋଇପାରେ ନାହିଁ। ଦେଖିବାକୁ ଗଲେ ପ୍ରତ୍ୟେକ ପିଲାଙ୍କର ବୁଦ୍ଧି, ଯୋଗ୍ୟତା ଓ ଦକ୍ଷତା ଭିନ୍ନ ଭିନ୍ନ ହୋଇଥାଏ। ଏମିତିରେ କୌଣସି ପିଲାର ତୁଳନା ଅନ୍ୟ ପିଲାଙ୍କ ସହିତ କରିବା ଦ୍ୱାରା ତା ଭିତରେ ନକାରାତ୍ମକ ଦୃଷ୍ଟିକୋଣ ଜନ୍ମ ନେବାର ସମ୍ଭାବନା ବଢ଼ିଯାଏ। କୌଣସି ପିଲା ଉପରେ ଅଧିକ ନମ୍ବର ରଖିବାର ଚାପ ତାକୁ କେତେ ପ୍ରକାର ଯୋଗ୍ୟତା ଅର୍ଜନ କରିବାର କ୍ଷମତାରୁ ବଞ୍ଚିତ କରିପାରେ। ନିଜ ପିଲାକୁ ଭଲ କାମ କରିବା ପାଇଁ ପ୍ରେରିତ କରିବା, ତାର କ୍ଷମତାକୁ ବିକଶିତ କରିବା ପାଇଁ ପ୍ରୋତ୍ସାହନ ଦେବା ବହୁତ ଭଲ କଥା, କିନ୍ତୁ ସେଥିପାଇଁ ଅଭିଭାବକଙ୍କ ଦ୍ୱାରା ଲକ୍ଷ୍ୟ ନିର୍ଦ୍ଧାରଣ କରିବା, ସେ ଉପରେ ନିଜର ଚାପ ପକାଇବା ହେଉଛି ସମ୍ପୂର୍ଣ୍ଣ ଭୁଲ। ଏହାଦ୍ୱାରା ପିଲାଟି ଯେଉଁ ଦିଗରେ ଆଗକୁ ବଢ଼ିବାକୁ ତାର ରୁଚି ଥାଏ, ତାର ସେହି କ୍ଷମତା ଅବରୁଦ୍ଧ ହୋଇଯାଏ। ତେବେ ପିଲାମାନଙ୍କର ସ୍ୱଭାବ ଟିକେ ଜିଦିଆ ହୋଇଥାଏ, ଏମିତିରେ ସେମାନଙ୍କ ପାଇଁ କ'ଣ କରିବା ଉଚିତ ଏବଂ ଅନୁଚିତ, ଏଥିପ୍ରତି ଧ୍ୟାନ ରଖି ସେମାନଙ୍କ ଇଚ୍ଛା ପୂରଣ କରିବା ଦରକାର। ଯେଉଁ ଅଭିଭାବକ ପିଲାଙ୍କର ସବୁ ଇଚ୍ଛା ପୂରଣ କରିବାରେ ଲାଗି ରହନ୍ତି, ସେମାନେ ଏକ ପ୍ରକାରେ ନିଜ ପିଲାକୁ ଅତିରିକ୍ତ ବିଗାଡ଼ି ଦିଅନ୍ତି ଓ ସେମାନଙ୍କୁ ଆହୁରି ଜିଦିଆ କରିଦେଇଥାନ୍ତି। ତେଣୁ ପିଲାମାନଙ୍କୁ ଉଦାହରଣ ସହିତ ସେମାନଙ୍କ ପାଇଁ କ'ଣ ଠିକ୍ ଏବଂ କ'ଣ ଭୁଲ ସବୁ ସମୟରେ ବୁଝାଇବା ଦରକାର। ଜୀବନର ପ୍ରତ୍ୟେକ ଦିଗରୁ ପିଲାର ବିକଶିତ ହେଉ, ଯେମିତିକି ଶାରୀରିକ, ମାନସିକ, ସାମାଜିକ, ସାଂସ୍କୃତିକ, ବ୍ୟବହାରିକ ଦିଗ ସହିତ ଆଧ୍ୟାତ୍ମିକ ଦିଗର ବିକାଶ ମଧ୍ୟ ସେମାନଙ୍କ ପାଇଁ ନିହାତି ଜରୁରୀ। ତେବେ ଯାଏ ପିଲାର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇପାରିବ। ଏଣୁ ନିଜ ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ଅଭିଭାବକ ନିଜର ଏହି ଦାୟିତ୍ୱକୁ ଭୁଲି ଯାଆନ୍ତୁ ନାହିଁ ଏବଂ ନିଜ ପିଲାଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ।

0: ଭଉଣୀ, କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ସ୍ୱାସ୍ଥ୍ୟ ଖରାପ ହେଲା ତେବେ ଆପଣ ଯେକୌଣସି ଜାଗାରେ ଥାନ୍ତୁ ନା କାହିଁକି ମନ ସ୍ଥିର ହେବା ଅସମ୍ଭବ ହୋଇପଡେ। ତେବେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଆଉ କୌଣସି ଜାଗାରେ ମନ ଲାଗିନଥାଏ କିମ୍ବା କୌଣସି କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରଥମେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା। ତେବେ ପୁଣି ବର୍ତ୍ତମାନ ସମାଜ ଚଳଚଞ୍ଚଳ ହୋଇପଡିଛି, ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ନିଜସ୍ୱ କାର୍ଯ୍ୟରେ ବ୍ୟସ୍ତ ଏବଂ ସବୁବେଳେ ବ୍ୟସ୍ତ ବହୁଳ ଜୀବନଯାପନ ପ୍ରାୟ ସମସ୍ତେ କରୁଛନ୍ତି। ତେବେ ପୁଣି ଏହି ବ୍ୟସ୍ତ ବହୁଳ ଜୀବନଯାପନ ଭିତରେ ଆମେ ନିଜ ଶରୀର ପାଇଁ ଅଳ୍ପ କିଛି ସମୟ ବାହାର କରି କିଛି ଏକ୍ସରସାଇଜ କରିବା ଦରକାର। ତେବେ ପୁଣି ଏକ୍ସରସାଇଜ କିପରି କରିବା ଦରକାର କିମ୍ବା ଆମେ କଣ କଣ ଏକ୍ସରସାଇଜ କଲେ ଫିଟ୍ ରହିପାରିବା, ସେଥିପାଇଁ ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଠିଆ ହୋଇଛି ଜିମ୍, ଯାହା ମାଧ୍ୟମରେ ସେଠି ଅଭିଜ୍ଞତା ପ୍ରାପ୍ତ ଟ୍ରେନର ମାନଙ୍କ ସହିତ ରହି ଏକ୍ସରସାଇଜ କରି ଜଣେ ଫିଟ୍ ଏବଂ ସୁସ୍ଥ ରହିପାରିବେ। ମହିଳାମାନଙ୍କ ପାଇଁ ଜିମ୍ର କେତେ ଆବଶ୍ୟକତା ରହିଛି ସେ ବିଷୟରେ ଆମେ ଜଣେ ଜିମ୍ ଟ୍ରେନରଙ୍କ ସହିତ କଥା ହୋଇଥିଲୁ, ସେ କଣ କହିଛନ୍ତି ଆସନ୍ତୁ ଶୁଣିବା।
1: ମ୍ୟାଡାମ ନମସ୍କାର।
2: ନମସ୍କାର
1: ମ୍ୟାଡାମ, ଆପଣଙ୍କ ପରିଚୟ ଟିକେ ଆମକୁ ଦିଅନ୍ତୁ।
2: ମୋ ନାଁ ରଶ୍ମି ପ୍ରଭା ସେଠୀ, ମୁଁ ମହାବୀର ଫିଟନେସ ସେଣ୍ଟରରେ ଫିମେଲ ଫିଟନେସ କୋଚ ହିସାବରେ କାମ କରୁଛି।
1: ତେବେ ମ୍ୟାଡାମ, ଆପଣ ଗୋଟିଏ ଫିଟନେସ ସେଣ୍ଟରରେ ଟ୍ରେନର ଭାବରେ କାମ କରୁଛନ୍ତି, ତେବେ ଏଇ ଯୋଉ ଟ୍ରେନର ହିସାବରେ ଆପଣ କାମ କଲେ ଆପଣ କିପରି ଟ୍ରେନିଂ ନେଲେ ବା କେମିତି ଇଚ୍ଛା କଲେ ଯେ ଆପଣ ଫିଟନେସ ଟ୍ରେନର ଟିଏ ହେବେ, ଅନ୍ୟମାନଙ୍କୁ ଫିଟ୍ ରଖିବେ, ବା ଆପଣଙ୍କର ଯୋଉ ଶିକ୍ଷା ଲାଭ ଆପଣ କଲେ ଏ ଜଣେ ଆପଣଙ୍କର କେମିତି ଆରମ୍ଭ ହେଇଥିଲା?
2: ଆକ୍ଚୁଆଲି ମ୍ୟାଡମ, ଷ୍ଟାର୍ଟିଂରୁ ତ ମୁଁ କୌଣସି ଆଥଲେଟ୍ ଫିଲ୍ଡରୁ ବିଲଙ୍ଗ କରୁନଥିଲି, ଆଉ ଧୀରେ ଧୀରେ ଆମର ଏବେ ଯୋଉ ଲାଇଫ ଷ୍ଟାଇଲ ଚାଲିଛି ସମସ୍ତଙ୍କର, ମୋବାଇଲ ୟୁଜ କରିବା, ଲ୍ୟାପଟପ୍ ୟୁଜ କରିବା, ବହୁତ ଟାଇମ୍ ବସିକି ରହିବା, କୌଣସି ଫିଜିକାଲ ଆକ୍ଟିଭିଟିସ ନ କରିବା, ତ ସେଇଥିରେ ମୋର ହେଲ୍ଥ ଇସ୍ୟୁ ଟିକେ ଟିକେ ଷ୍ଟାର୍ଟ ହେଲା, ବ୍ୟାକ୍ ପେନ୍ ଷ୍ଟାର୍ଟ ହେଲା। ତ ମୁଁ ଯେତେବେଳେ ଡକ୍ଟର କନସଲ୍ଟ କଲି, ସେ କହିଲେ କି ଏତେ ୟଙ୍ଗ ଏଜ୍ରୁ ଏଗୁଡା ବାହାରିବା ମାନେ ମେଡିସିନ ଉପରେ ରିଲାଏ କରିହବନି, ତ ଆପଣ ଷ୍ଟ୍ରେଚିଂ ୱେଚିଂ କରନ୍ତୁ, ଫିଜିକାଲ ଆକ୍ଟିଭିଟିସ କରନ୍ତୁ, ସିଏ କମ୍ପ୍ଲିଟଲି କ୍ୟୁର ହେଇଯିବ। ଆଉ ଧୀରେ ଧୀରେ ସିଏ କଲା ପରେ ଯେତେବେଳେ ମତେ ରିଲିଫ ମିଳିଲା ପେନ୍ରୁ ଆଉ ଆକ୍ଟିଭ ଲାଗିଲା, ତ ମୁଁ ଧୀରେ ଧୀରେ ସେଇ ଲାଇନରେ ଇଣ୍ଟରେଷ୍ଟ ଦେଇକି ଶିଖିବା ଷ୍ଟାର୍ଟ କଲି। ଫାର୍ଷ୍ଟ ଜଣେ ଅଙ୍କଲଙ୍କ ଠୁ ୟୋଗା ଶିଖିଲି, ତାପରେ ଆମ ଜିମ୍ର ଯିଏ ଓନର ଅଛନ୍ତି ତାଙ୍କର ସବୁ ଜିନିଷରେ ବହୁତ ଭଲ ନଲେଜ, ସିଏ ବି ସବୁ ଜିନିଷ ଗାଇଡ କରିକରି ଶିଖେଇଲେ, ତାପରେ ମୁଁ ଆଜି ଟ୍ରେନର ସେଠି ହାୟର ହେଇକି କାମ କଲି।
1: ତେବେ ମ୍ୟାଡାମ, ଆପଣ ଯେହେତୁ ଆପଣ ମହିଳା, କିପରି ସେମାନେ ଫିଟ୍ ରହିପାରିବେ, ସୁସ୍ଥ ରହିପାରିବେ, ସେ ଜିନିଷଟା ଆପଣ ବେଶୀ ଚିନ୍ତା କରିପାରୁଥିବେ, ତେବେ ଆପଣଙ୍କ ଜିମ୍କୁ ବର୍ତ୍ତମାନ କେତେ ମହିଳା ଯାଉଛନ୍ତି ବା ଜିମ୍କୁ ଯିବା ପାଇଁ ମହିଳାମାନେ କେତେ ସଚେତନ ହେଲେଣି?
2: ଆଗ ଅପେକ୍ଷା ତ ଏବେ ମହିଳାମାନେ ବହୁତ ସଚେତନ ହେଲେଣି, ଆମ ଜିମ୍କୁ 30+ ଆସୁଛନ୍ତି ଫିମେଲ, ଆଉ ଡେଡିକେଟଲି ବି କରୁଛନ୍ତି, ଭଲ ଏନ୍ଜୟ ବି କରୁଛନ୍ତି ସେମାନେ। ଆଗ ଅପେକ୍ଷା ଲୋକଙ୍କର ଏବେ ଫିଟନେସ ଏନ୍ଥୁଜିଆଜିମ୍ ବହୁତ ସେମାନେ କନ୍ସର୍ନ ହେଲେଣି ସେ ଜିନିଷ ଉପରେ, ତ ସବୁ ଜିନିଷ ଫଲୋ କରୁଛନ୍ତି।
1: ତେବେ ଆମକୁ କୁହନ୍ତୁ ଯେ ଆପଣଙ୍କର ଯୋଉ ଜିମ୍କୁ ମହିଳାମାନେ ଆସୁଛନ୍ତି, ପ୍ରାୟ କୋଉ ବୟସର ମହିଳାମାନେ ବେଶୀ ଆସୁଛନ୍ତି?
2: ବେଶୀ ଏବେ ୟଙ୍ଗ ଏଜ୍ର ହିଁ ଆସୁଛନ୍ତି, ଯୋଉମାନେ କଲେଜ ମାଆରେ ପଢୁଛନ୍ତି କିମ୍ବା ତାଙ୍କର କଲେଜ ସରିଲାଣି, ସେଇମାନେ ହିଁ ବେଶୀ ପ୍ରିଫର କରୁଛନ୍ତି।
1: ତେବେ ଆମର ଏଇଟା ନାରୀ ଭିତ୍ତିକ କାର୍ଯ୍ୟକ୍ରମ, ଯେତେବେଳେ ଜଣେ ମହିଳା ମା ହେଇସାରନ୍ତି, ବିବାହ ପରେ ସିଏ ପିଲାଟିଏ ଜନ୍ମ ଦେଇଥାନ୍ତି, ସେତେବେଳେ ତାଙ୍କର ମାନେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ ବା ମେଦବହୁଳତା ବୃଦ୍ଧି ପାଇଥାଏ, ତେବେ ସେମାନେ କିପରି ସଚେତନ ହେବେ, ଜିମ୍କୁ ଯିବେ, ଜିମ୍କୁ ଯିବାରେ ତାଙ୍କର କଣ ସୁବିଧା ହବ ଯାହାଦ୍ୱାରା ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ ଜିମ୍ ମାଧ୍ୟମରେ?
2: ମାନେ ପ୍ରେଗନେନ୍ସି ପରେ ବହୁତ ଜଣଙ୍କର ବହୁତ ଇସ୍ୟୁଜ ବାହାରେ, ସ୍ପେଶାଲି ହରମୋନାଲ ଇମ୍ବାଲାନ୍ସ ହେଇକି, ସେଥିପାଇଁ ନା ସେମାନଙ୍କର ମୁଡ୍ ସ୍ୱିଙ୍ଗସ ହୁଏ, ୱେଟ ଗେନ୍ ହେଇଯାଏ, ଆଉ ଡ୍ୟୁରିଂ ପ୍ରେଗନେନ୍ସି ବହୁତ ଜଣଙ୍କର ଫୁଡ୍ କନଜମ୍ପସନ୍ ବି ଅଧିକା ଥାଏ, ତ ସବୁ ଜିନିଷକୁ ମ୍ୟାଟର କରିକି ଯେତେବେଳେ ୱେଟ ଗେନ୍ ହେଇଯାଏ, ଜଣେ ପୂର୍ବରୁ ପତଳା ଥିବେ ଆଉ ଅଲ୍ ଅଫ୍ ସଡନ୍ ଯେତେବେଳେ ତାଙ୍କର ୱେଟ ଗେନ୍ ହେଇଯିବ, ସେମାନଙ୍କୁ ବହୁତ ଡିପ୍ରେସ ବି ଫିଲ୍ ହୁଏ, ନିଜକୁ ମାନେ ଖରାପ ଲାଗେ, ବଡି ସ୍ୱିମିଂ ଆସେ, ତ ସେଥିପାଇଁ ସବୁ ଜିନିଷକୁ ଠିକ କରିବା ପାଇଁ ତାଙ୍କ ପାଇଁ ଇମ୍ପୋର୍ଟାଣ୍ଟ ସେମାନେ ଜିମ୍ ଜଏନ୍ କରିବା କଥା। ଆଗରୁ ଆମର କଣ ହଉଥିଲା କି ବହୁତ ମା ଭଉଣୀ ମାନେ ସେମାନେ ମୋର ଫିଜିକାଲ ଆକ୍ଟିଭିଟିଜ ବହୁତ ରହୁଥିଲା, ଯେମିତିକି କୂଅରୁ ପାଣି ଟାଣିବା କି ମସଲା ମସଲା ଶିଳରେ ବଟାବଟି କରିବା, ସେଇଥିରେ ସେମାନଙ୍କୁ ଏତେ ଫିଜିକାଲ ଆକ୍ଟିଭିଟିଜ ଆଉ ଦରକାର ପଡୁନଥିଲା, ଜିମ୍ କରିବା କି କିଛି ଅଲଗା ଅଦର ଏକ୍ସରସାଇଜ କରିବା। କିନ୍ତୁ ଏବେ ଯେହେତୁ ସେସବୁ ଜିନିଷ ଆମର ଲାଇଫ ଷ୍ଟାଇଲ ପୁରା ଇଜି ହେଇଗଲାଣି, ଆମେ ମାନେ ସବୁ ଜିନିଷ ମେସିନ ଉପରେ ଡିପେଣ୍ଡେଣ୍ଟ ହେଇଯାଉଛନ୍ତି, ତ ଲାଇଫ ଷ୍ଟାଇଲ ଇଜି ହେଲା ବେଳକୁ ଆମର ଫିଜିକାଲ ଆକ୍ଟିଭିଟିଜ ଲେସ୍ ହେଇଯାଉଛି। ତ ଏଥିପାଇଁ ଆମମାନଙ୍କୁ ଜିମ୍ ଜଏନ୍ କରିବା କଥା। ଆଉ ଜିମ୍ ଗୋଟେ ଏନଭାଇରୋନମେଣ୍ଟ ଯୋଉଠିକି ସମସ୍ତେ ଏକ୍ସରସାଇଜ କରୁଥିବେ, ତ ସେଠି ଜଣେ ଗଲେ ତାଙ୍କୁ ବି ଇଣ୍ଟରେଷ୍ଟ ହବ କରିବା ପାଇଁ। ଯେହେତୁ ଏବେ ସମସ୍ତେ ଲାଇଫ ଷ୍ଟାଇଲ ବହୁତ ଇଜି କରିଦେଲେଣି, ସବୁ ଜିନିଷ ଉପରେ ମେସିନ ଉପରେ ଡିପେଣ୍ଡେଣ୍ଟ ହେଇଗଲେଣି, ତ ସେଥିପାଇଁ ଆଉ ସେମାନଙ୍କର ଆକ୍ଟିଭିଟିଜ କିଛି ରହୁନି, ଆଉ ସେଥିପାଇଁ ସେମାନଙ୍କୁ ଜିମ୍ କି ଅଲଗା କୌଣସି ୱାକ୍ କରିବା କିଛି ଆକ୍ଟିଭିଟିଜରେ ନିଜକୁ ଇନଭଲ୍ଭ କରିବା ନେସେସରୀ ହେଇଯାଉଛି। ଆଉ ଘରେ ଜଣେ ଚାହିଁଲେ ଏକ୍ସରସାଇଜ କରିପାରିବ, କିନ୍ତୁ ସେଇ ଏନଭାଇରୋନମେଣ୍ଟ ତାଙ୍କୁ ମିଳିବନି। ଦିନେ କରିବେ, 2 ଦିନ କରିବେ, ଏକା କେତେ ଦିନ କରିବେ, ତ ବେଳେ ବେଳେ ଏମିତି ହୁଏ, ହଁ ଥାଉ ଆଜି ୱେଦର ଇସ୍ୟୁ ହେଲା କି ଟିକେ ବର୍ଷା ପାଗ କଲା କି ଟିକେ ଥଣ୍ଡା ଲାଗିଲା, ଆଜି ୱାର୍କଆଉଟ ସ୍କିପ୍ କରିଦେବା, ଦିନେ ସ୍କିପ୍ ହେଲା କି ଘରକୁ ଗେଷ୍ଟ ପଳେଇ ଆସିଲେ କଣ ହେଲା ସ୍କିପ୍ ହେଇଯିବ। କିନ୍ତୁ ଜିମ୍ ଗୋଟେ ଏନଭାଇରୋନମେଣ୍ଟ, ସେଠି ସମସ୍ତେ ଏକ୍ସରସାଇଜ କରୁଥିବେ, ମ୍ୟୁଜିକ୍ ବାଜୁଥିବ, ଜଣେ ଟ୍ରେନର ଥିବ ଆପଣଙ୍କୁ ପୁଶ୍ କରିବା ପାଇଁ, ଇଚ୍ଛା ନହେଲେ ସେ ଆପଣଙ୍କୁ ମୋଟିଭେଟ କରିକି କରେଇବ, ତ ସେଇ ଏନଭାଇରୋନମେଣ୍ଟରେ ଆପଣ ବାଇ ଡିଫଲ୍ଟ ସେଇ ଫ୍ଲୋରେ ଯାଇକି ଏକ୍ସରସାଇଜ କମ୍ପ୍ଲିଟ କରିପାରିବେ।
1: ଜିମ୍ ଯାଇ ଜଣେ ମହିଳା କିପରି ନିଜକୁ ଫିଟ୍ ରଖିପାରିବେ, ସେଇ ଯୋଉ ଜିମ୍କୁ ଯିବେ ଜଣେ, ତାଙ୍କ ପାଇଁ କିଛି ଅଲଗା ଏକ୍ସରସାଇଜ ଥାଏ କି? ଯେମିତି ପୁରୁଷମାନେ କରୁଛନ୍ତି, ମହିଳାମାନେ କରୁଛନ୍ତି, ସେମିତି ଯେତେବେଳେ ମହିଳାଟି ବା ଝିଅଟିଏ ଯାଏ, ସେତେବେଳେ ତାଙ୍କ ପାଇଁ କିଛି ଅଲଗା ଏକ୍ସରସାଇଜ ଥାଏ କି?
2: ଆଜ୍ଞା, ମହିଳାମାନଙ୍କ ପାଇଁ ବହୁତ ଅଲଗା ଅଲଗା ଏକ୍ସରସାଇଜ ରହୁଛି, ଯେମିତିକି ଏରୋବିକ୍ସ ରହୁଛି, HIIT ରହୁଛି, ତାଙ୍କର ବଡି ୱେଟ୍ ଟ୍ରେନିଂ ରହୁଛି, ମେସିନାରୀ ଉପରେ ୱେଟ୍ ଟ୍ରେନିଂ ରହୁଛି, ତାପରେ ୟୋଗା ଷ୍ଟ୍ରେଚିଂ ରହୁଛି, ମେଡିଟେସନ ପ୍ରାଣାୟମ ବି ରହୁଛି, ସବୁ ଜିନିଷ ମାନେ ମାଇଣ୍ଡ ବଡି ସବୁ ଜିନିଷକୁ ବାଲାନ୍ସ କରିବା ପାଇଁ ଜିନିଷ ରହୁଛି। ଫ୍ଲେକ୍ସିବିଲିଟି ଉପରେ ବି କାମ କରାହଉଛି, ଷ୍ଟ୍ରେଚିଂ କରିକି କେମିତି ସିଏ ନିଜକୁ ପୁରା ଫ୍ଲେକ୍ସିବୁଲ କରିପାରିବେ। ଆଉ ଆମ ଜିମ୍ରେ ରିହାବ ବି କରାଯାଉଛି, କାହାର ଜଏଣ୍ଟ ପେନ୍, ନି ପେନ୍ ରହିଲା, ଫ୍ରିଜିଂ ସୋଲ୍ଡର, ସେଗୁଡାକୁ ବି ଆମେ କ୍ୟୁର୍ କରୁଛୁ ୱିଥ୍ ଦ ଷ୍ଟ୍ରେଚିଂ, ସେଗୁଡା ସବୁ ଆମେ କ୍ୟୁର୍ କରୁଛୁ।
1: ନିଶ୍ଚିତ ଭାବରେ ମହିଳାମାନଙ୍କ ପାଇଁ ଫିଟନେସଟା ବହୁତ ଜରୁରୀ, କାହିଁକି ନା ଯେତେବେଳେ ଜଣେ ମହିଳା ଘରର ସମସ୍ତ ଦାୟିତ୍ୱ ନେଉଛନ୍ତି, ତାପରେ ଆଜିକାଲି ତ ନାରୀମାନେ ବାହାରକୁ ବି ବାହାରିଛନ୍ତି, ଗୋଡ଼ କାଢ଼ିଛନ୍ତି, ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି, ବାହାର କାମ ବି କରୁଛନ୍ତି, ସେତେବେଳେ ନିଶ୍ଚିତ ଭାବରେ ଆମର ମା ଭଉଣୀ ମାନଙ୍କୁ ଫିଟ୍ ରହିବା ନିହାତି ଜରୁରୀ। ତେବେ ମ୍ୟାଡମ୍, ଆପଣଙ୍କର ଯେତେବେଳେ ଏକ୍ସରସାଇଜ ଆପଣ କହିଥାନ୍ତି, ଜଣେ ହେପି ଏକ୍ସରସାଇଜ କଲା କିମ୍ବା ରେଗୁଲାର ଏକ୍ସରସାଇଜ କରୁଛି, ସେତେବେଳେ ଖାଦ୍ୟପେୟ ଉପରେ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡିଥାଏ, ତେବେ ଜିମ୍ ଯିବା ସମୟରେ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡେ କି?
2: ନିଶ୍ଚିତ ଭାବରେ ପରିବର୍ତ୍ତନ କରିବା ପାଇଁ ପଡେ। ସ୍ପେସିଫିକାଲି ବାହାର ଜିନିଷଟାକୁ, ବାହାର ତେଲ ମସଲା ଜିନିଷଟାକୁ ଆଭଏଡ କରିବା ପାଇଁ ପଡେ। ଆଉ ଫ୍ରୁଟ୍ସ, ଯେତିକି ନେଚୁରାଲ ରହୁଛି ଖାଦ୍ୟ ପଦାର୍ଥ, ଫ୍ରୁଟ୍ସ, ଭେଜିଟେବଲ୍ସ, ସେସବୁ ଜିନିଷ ଉପରେ ବେଶୀ ଫୋକସ୍ କରିବା ପାଇଁ ପଡେ। ଯୋଉମାନେ ଭେଜରେ ଖାଉଛନ୍ତି ସେମାନେ ଡ୍ରାଇ ଫ୍ରୁଟ୍ସ ବାକି ଡାଲି ଜାତୀୟ ଖାଦ୍ୟ, ପନିର ଫନିର ସେମାନେ ଖାଇପାରିବେ। ଯୋଉମାନେ ନନଭେଜ ଖାଉଛନ୍ତି ସେମାନେ ଚିକେନ, ମାଛ, ଅଣ୍ଡା, ସେ ସବୁ ଜିନିଷ ଆଡ୍ କରିକି ସେମାନଙ୍କୁ ଗୋଟେ ପ୍ରପର ଡାଏଟ ପ୍ଲାନ ଦିଆ ହୁଏ ଜିମ୍ ତରଫରୁ। କୋଉ ଜିନିଷ ଖାଇକି ଆସିବେ, କୋଉ ଜିନିଷ ଖାଇଲେ ବଡି କୋଉ ବେଶୀ ହେଭି ଲାଗିବନି, ସେମାନେ ଇଜି ୱାର୍କଆଉଟ କରିପାରିବେ, ସେ ସବୁ ଜିନିଷ ଉପରେ ଆମେ ଗାଇଡ କରୁ। ଯେତେ ସବୁ ବାହାର ଖାଦ୍ୟ, ତେଲ ଛଣା ଛଣି ଜିନିଷ, ଜଙ୍କ ଫୁଡ, ଫାଷ୍ଟ ଫୁଡ ରହୁଛି, ଅନହେଲ୍ଦି ଫୁଡ, ସେଇଗୁଡାକୁ ମୋଷ୍ଟଲି ରେଷ୍ଟ୍ରିକ୍ସନ ରୁହେ ଯେ ସେଗୁଡା ଖାଇବେନି, ବାକି ହୋମ୍ ମେଡ୍ ଖାଦ୍ୟ ପଦାର୍ଥ ସବୁ ଜିନିଷ ଖାଇପାରିବେ।
1: ନିଶ୍ଚିତ ଭାବରେ ଆମର ଖାଦ୍ୟର ବି ବହୁତ ମାନେ ଇମ୍ପୋର୍ଟାଣ୍ଟ ରହୁଛି ଆମର ଦେହର ସନ୍ତୁଳନ ବଜାୟ ରଖିବା ପାଇଁ, ଏଥିପାଇଁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ନାରୀମାନଙ୍କୁ ଆପଣ କଣ ମେସେଜ ଦେବେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
2: ମୁଁ ଏହା ମେସେଜ ଦେବା ପାଇଁ ଚାହୁଁଛି ଯେ ସବୁ ଜିନିଷର ମୂଳରେ ଶରୀର, ଯଦି ଆପଣ ଶରୀରକୁ ସୁସ୍ଥ ରଖିବେ ତାହେଲେ ଆପଣଙ୍କର ମନ ବି ସୁସ୍ଥ ରହିବ, ଆପଣଙ୍କୁ ସବୁ କାର୍ଯ୍ୟ କରିବା ପାଇଁ ଆକ୍ଟିଭ ଲାଗିବ। ଆପଣ ନିଜ ଶରୀରର ଯତ୍ନ ନେଲେ ସେ ଆପଣଙ୍କୁ ସବୁ ଜିନିଷରେ ହେଲ୍ପ କରିବ। ଆଉ ଶରୀରର ଯତ୍ନ ପାଇଁ ଏବେ ନିହାତି ଇମ୍ପୋର୍ଟାଣ୍ଟ, ଆପଣ ନିଜକୁ ଘଣ୍ଟାଟେ ଟାଇମ୍ ଦିଅନ୍ତୁ, ଆଉ ଜିମ୍ ଯାଇକି କିଛି ବି ଫିଜିକାଲ ଆକ୍ଟିଭିଟିଜ ଯାହା ବି ଆପଣଙ୍କୁ ଜିମ୍ରେ କରଉଛନ୍ତି, ଯୋଉଥିରେ ଆପଣ କମ୍ଫର୍ଟେବୁଲ, ସେ ସବୁ ଏକ୍ସରସାଇଜ କରିକି ଆସନ୍ତୁ, ଆଉ ହୋମ୍ ମେଡ୍ ଫୁଡ୍ ହିଁ ପ୍ରିଫର କରନ୍ତୁ, ବାହାର ଖାଦ୍ୟକୁ ଆଭଏଡ୍ କରନ୍ତୁ।
1: ଫିଟନେସ୍ ଟ୍ରେନର ହିସାବରେ କୁହନ୍ତୁ, ବର୍ତ୍ତମାନ ଯଦି ଆମେ ଦେଖିବା, ଯୋଉ ଯେମିତି ଆପଣ କହିଲେ ଆମେ ଆଧୁନିକତା ଆଡକୁ ଯାଇଛନ୍ତି, ଆମେ ଇଜି କରିବା ପାଇଁ ଆମ ଜୀବନକୁ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ ଜିନିଷ ମାଧ୍ୟମରେ ଆମେ ନିଜର କାର୍ଯ୍ୟ କରୁଛନ୍ତି, ସେତିକି ଫିଜିକାଲ ଆକ୍ଟିଭିଟିଜ ରହୁନି, ଯାହାଦ୍ୱାରା ଆମେ ମାନେ ଅସୁସ୍ଥ ହୋଇପଡୁଛନ୍ତି ଏବଂ ଫିଟନେସ୍ ମଧ୍ୟ ହରଉଛନ୍ତି। ତେବେ ଏକ୍ସରସାଇଜ କେତେ ଜରୁରୀ?
2: ଏକ୍ସରସାଇଜ ତ ବହୁତ ଜରୁରୀ, କାରଣ ଏବେ ଆମର ଲାଇଫ ଷ୍ଟାଇଲ ହିଁ ସେଇଭଳିଆ ହେଇଗଲାଣି, ଯୋଉମାନେ ଜବ୍ ବି କରୁଛନ୍ତି ପ୍ରାୟ ସେମାନେ ଅଫିସରେ ବସିକି 7 hours 8 hours କନଷ୍ଟାଣ୍ଟଲି କାମ କରୁଛନ୍ତି, ତ ଏତେ ଟାଇମ୍ ବସିବା ଦ୍ୱାରା ବି ତାଙ୍କର ବ୍ୟାକ୍ ପେନ୍ ହଉ କି ନି ପେନ୍, ଜଏଣ୍ଟସ ପେନ୍ ସବୁ ବାହାରୁଛି, ଅଲଗା ଅଲଗା ହେଲ୍ଥ ଇସ୍ୟୁଜ୍ ବି ବାହାରୁଛି। ତ ବଡିକୁ ଫିଟ୍ ରଖିବା ପାଇଁ, ଆକ୍ଟିଭ ରଖିବା ପାଇଁ ଏଭ୍ରିଡେ 1 ଘଣ୍ଟା ଯାହା ହେଲେ ବି ଏକ୍ସରସାଇଜ କିଛିଟା କରିବା ଜରୁରୀ, ୟୋଗା ହଉ, ଷ୍ଟ୍ରେଚିଂ ହଉ, କିମ୍ବା ଏରୋବିକ୍ସ ହଉ, କିମ୍ବା ୱେଟ୍ ଟ୍ରେନିଂ ହଉ, ଯିଏ ଯୋଉଥିରେ କମ୍ଫର୍ଟେବୁଲ ସେ ଏକ୍ସରସାଇଜ କରିକି ନିଜକୁ ଫିଟ୍ ରଖିବା ନିହାତି ଜରୁରୀ।
1: ତେବେ ଯାହା ହଉ ମ୍ୟାଡମ୍, ଆପଣ ଯୋଉ କଥା ଗୁଡିକ ଆଜି କହିଲେ, ଯେପରି ଆମର କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ, ନିଶ୍ଚିତ ଭାବରେ ଆମେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର, କାହିଁକିନା ଯୋଉ ମେଦବହୁଳତା ବଢିବାରେ ଲାଗିଛି ଫାଷ୍ଟଫୁଡ୍ ଖାଇବା ଦ୍ୱାରା ହଉ, କିମ୍ବା ଆମର କର୍ମବ୍ୟସ୍ତତା ଜୀବନରେ ଆମେ ଏକ୍ସରସାଇଜ କୁ ଭୁଲିଯିବାରୁ ହଉ, ସେଥିପାଇଁ ଆମେ ସୁସ୍ଥ ରହିବା ନିହାତି ଦରକାର। ଏକ୍ସରସାଇଜ ଆମ ଶରୀର ପାଇଁ ନିହାତି ଦରକାର, ଯେମିତିକି ଆପଣ କହିଲେ ଏକୁଟିଆ କଲେ ଜଣେ ହୁଏତ ତାକୁ ସ୍କିପ୍ କରିଦେଇପାରେ ଯେ ନାହିଁ ଆଜି ଭଲ ଲାଗୁନି, ବନ୍ଦ କରିଦେଇପାରେ, କିନ୍ତୁ ଯେତେବେଳେ ଗୋଟିଏ ଜିମ୍ କୁ ଜଣେ ଯାଇଥାନ୍ତି ସେତେବେଳେ ସେ ଖୁସି ମନରେ ଅନ୍ୟମାନଙ୍କ ସହିତ ବହୁତ ଖୁସି ମଜାର ସହିତ ଏକ୍ସରସାଇଜ କରିପାରନ୍ତି। କିପରି ମହିଳାମାନେ ନିଜକୁ ଫିଟ୍ ରଖିପାରିବେ, ଜଣେ ଫିଟନେସ୍ ଟ୍ରେନର ହିସାବରେ ଆମକୁ ଆଜି ଆମ କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ ତଥ୍ୟ ଦେଇଥିବାରୁ, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଶୁଣିଲି ତ ଭଉଣୀ ସାକ୍ଷାତକାରଟି, ଯଦି ଏକ୍ସରସାଇଜ ମାଧ୍ୟମରେ ନିଜକୁ ଫିଟ୍ ରଖିବା ତେବେ ଆମେ ପ୍ରତ୍ୟେକଟି କାର୍ଯ୍ୟ ଖୁବ୍ ସୁରୁଖୁରୁରେ କରିପାରିବା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରୁ କିଛି ମାତ୍ରାରେ ଦୂରେଇ ରହିପାରିବା।

ଭଉଣୀ, ଅନେକ ସମୟରେ ଆମେ ଅନେକ ଗୁଡ଼ିଏ ଆଇଟମ ବିଷୟରେ ଆପଣମାନଙ୍କ ସହିତ ଆଲୋଚନା କରିଥାଉ। ଖୁବ୍ ସୁନ୍ଦର ସୁନ୍ଦର ଆଇଟମ ଗୁଡ଼ିକ ଆପଣମାନଙ୍କୁ କୁହାଯାଇଥାଏ ଏବଂ ଆମେ ଆଶା କରୁ ଯେ ଆପଣ ସେହିସବୁ ଆଇଟମ ଆପଣଙ୍କ ଘର ଲୋକଙ୍କୁ କରି ଦିଅନ୍ତୁ। ତେବେ ଭଉଣୀ, ଆଜି ଗୋଟିଏ ଚଟପଟା ଆଇଟମ ମୁଗ ଡାଲି ପକୋଡ଼ା, ଯାହାକୁ ଆପଣମାନେ ସନ୍ଧ୍ୟାବେଳେ ନିଜ ପିଲାମାନଙ୍କୁ ଏବଂ ଘର ଲୋକଙ୍କୁ କରି ଖୁଆଇ ପାରିବେ। ତେବେ ଏହି ମୁଗ ଡାଲି ପକୋଡ଼ା ତିଆରି କରିବା ପାଇଁ ଲେଖି ରଖନ୍ତୁ ସାମଗ୍ରୀ। ଚୋପା ଛଡ଼ା ଯାଇଥିବା ମୁଗ 1 କପ୍, ପିଆଜ 2, ଅଳ୍ପ କିଛି କଞ୍ଚା ଲଙ୍କା ଓ ଅଦା ପେଷ୍ଟ 2 ଚାମଚ, ଜିରା 1 ଚାମଚ, କଟା ଧନିଆ ପତ୍ର 1/2 କପ୍, ଭୃସଙ୍ଗ ପତ୍ର ଅଳ୍ପ କିଛି, ସ୍ୱାଦ ଅନୁସାରେ ଲୁଣ ଏବଂ ଫ୍ରାଏ କରିବା ପାଇଁ କିଛି ତେଲ। ତେବେ ଲେଖି ରଖନ୍ତୁ ଭଉଣୀ, ମୁଗ ଡାଲି ପକୋଡ଼ାର ପ୍ରସ୍ତୁତି ପ୍ରଣାଳୀ। ପାଣିରେ ମୁଗକୁ ବତୁରାଇ ଏହାକୁ ଭଲ ଭାବରେ ଛାଣି ବାଟି ଦିଅନ୍ତୁ। ଦେଖିବେ ମୁଗ ଡାଲି ଯେମିତି ପୁରା ଚିକ୍କଣ ନ ହୁଏ। ତାପରେ ସେଥିରେ କଟାଯାଇଥିବା ପିଆଜ, ଅଦା ଏବଂ କଞ୍ଚା ଲଙ୍କାର ପେଷ୍ଟ, ଗୋଟା ଜିରା, ଧନିଆ ପତ୍ର ଏବଂ ଭୃସଙ୍ଗ ପତ୍ର ମିଶାନ୍ତୁ। ତାପରେ କଡ଼େଇରେ ତେଲ ଗରମ କରି ମଧ୍ୟମ ଆଞ୍ଚରେ ପକୁଡ଼ି ଆକାରରେ ଏହାକୁ ଛାଣି ଦିଅନ୍ତୁ। ଗରମା ଗରମ ମୁଗ ଡାଲି ପକୋଡ଼ାକୁ ଆପଣ ଟମାଟୋ ସସ୍ କିମ୍ବା କୌଣସି ଘରୋଇ ଚଟଣୀ ସହିତ ଆପଣଙ୍କ ପରିବାର ଲୋକଙ୍କୁ ଦିଅନ୍ତୁ। ତେବେ ଭଉଣୀ, ଏହା ସହିତ ଖାଇବା ପାଇଁ ଆପଣ ଘରେ ତିଆରି କରନ୍ତୁ ଟମାଟୋ ଏବଂ ଧନିଆ ପତ୍ରର ଚଟଣୀ। 3-4 ଛୋଟ ସାଇଜ୍ର ଟମାଟୋ ନିଅନ୍ତୁ, ତାକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ। ସେଥିରେ ଅଳ୍ପ ଧନିଆ ପତ୍ର, ଅଳ୍ପ କିଛି ପୁଦିନା ପତ୍ର ଏବଂ ଅଳ୍ପ ଜିରା, ଆଉ ଯଦି ଆପଣ ରସୁଣ ଭଲ ପାଆନ୍ତି 2-3 କୁଲା ରସୁଣ ସେଥିରେ ବାଟି ଦିଅନ୍ତୁ। ତା ସହିତ 2-3 କଞ୍ଚା ଲଙ୍କା ବାଟି ଦିଅନ୍ତୁ। ତାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଟମାଟୋ ଚଟଣୀ। ସେହି ଟମାଟୋ ଚଟଣୀ ସହିତ ପିଲାମାନଙ୍କୁ ମୁଗ ଡାଲି ପକୋଡ଼ା ଖାଇବାକୁ ଦିଅନ୍ତୁ।

ଭଉଣୀ, ଆମ କାର୍ଯ୍ୟକ୍ରମରେ ତ ଆମେ ଆପଣମାନଙ୍କ ପାଇଁ ଅନେକ ଯୋଜନା ବିଷୟରେ ଆଲୋଚନା କରିଥାଉ। ଏହି ଯୋଜନାଗୁଡ଼ିକ ବିଷୟରେ ଆଲୋଚନା କରିବାର ଉଦ୍ଦେଶ୍ୟ ହେଉଛି, ଆପଣମାନେ ଯେଭଳି ଏହି ଯୋଜନାଗୁଡ଼ିକର ସୁବିଧା ସୁଯୋଗ ନିଶ୍ଚିତ ଭାବରେ ନିଅନ୍ତୁ, ତେବେ ଆଜି ସେହିଭଳି ଗୋଟିଏ ଯୋଜନା ବିଷୟରେ ଆମେ ଆଲୋଚନା କରିବା। ଯୋଜନାଟି ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା। ତେବେ ଭଉଣୀ, ଆମ ପ୍ରଧାନମନ୍ତ୍ରୀ 2016 ଜୁନ 9 ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନାଟି ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ସେହି ଗର୍ଭବତୀ ମହିଳାମାନଙ୍କ ପାଇଁ, ଯେଉଁମାନେ ଗର୍ଭାବସ୍ଥା ସମୟରେ ଅନେକ ରୋଗରେ ଆକ୍ରାନ୍ତ ହୋଇପଡ଼ନ୍ତି ଏବଂ ଠିକ୍ ସମୟରେ ସେହି ରୋଗର ନିରୂପଣ ଆଉ ଚିକିତ୍ସା ନ ହୋଇପାରିବା କାରଣରୁ ମୃତ ଶିଶୁଟିଏ ଜନ୍ମ ଦେଇଥାନ୍ତି। ତା ସହିତ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟିଥାଏ। ତେବେ ଏହି ଯୋଜନା ଦ୍ୱାରା ସେହିପରି ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବାରେ ପ୍ରୟାସ କରାଯାଉଛି। ଯେତେବେଳେ ଗୋଟିଏ ମହିଳା ଗର୍ଭବତୀ ହୋଇଥାନ୍ତି, ସେହି ସମୟରେ ସେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରନ୍ତି, ଯେମିତିକି ରକ୍ତଚାପ, ସୁଗାର ସ୍ତର ବଢ଼ିଯିବା ଏବଂ ହରମୋନ୍ ଇମ୍ବାଲାନ୍ସ ଆଦି ଅନେକ ରୋଗ ଗର୍ଭବତୀ ଅବସ୍ଥାରେ ମହିଳାମାନେ ସାମ୍ନା କରିଥାନ୍ତି। ଏହିପରି ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇବା ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଏବଂ କିପରି ନିଜ ସ୍ୱାସ୍ଥ୍ୟର ସଠିକ୍ ରୂପରେ ଧ୍ୟାନ ରଖାଯାଇପାରିବ, ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ଯୋଜନାଟି ହେଉଛି ଗର୍ଭବତୀ ମାଆମାନଙ୍କ ପାଇଁ। ଏହି ଯୋଜନା ଅନୁସାରେ ପ୍ରତ୍ୟେକ ମାସ 9 ତାରିଖ ଗର୍ଭବତୀ ମହିଳାଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥାଏ। ଏହିସବୁ ପରୀକ୍ଷଣ ମେଡିକାଲ ସେଣ୍ଟର, ଡାକ୍ତରଖାନା, ପ୍ରାଇଭେଟ୍ କ୍ଲିନିକ୍ ଏବଂ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଇଥାଏ। ବିଶେଷ କରି ଗ୍ରାମାଞ୍ଚଳର ଗର୍ଭବତୀ ମହିଳା ବା ମାଆମାନେ ଏହି ଯୋଜନାର ଲାଭ ଉଠାଇପାରିବେ। ଜଣେ ଗର୍ଭବତୀ ଯଦି ସମସ୍ତ ସ୍ୱାସ୍ଥ୍ୟଗତ ସୁବିଧା ପାଇପାରିବେ, ତେବେ ନିଶ୍ଚିତ ଭାବରେ ଏକ ସୁସ୍ଥ ସନ୍ତାନର ଜନନୀ ହୋଇପାରିବେ।

0: ତେବେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆମ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ, ନମସ୍କାର।
1: ପ୍ରଚାର କରିଲୁ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ପ୍ରଣତୀ ମହନ୍ତେ। ଶ୍ରୋତାବନ୍ଧୁମାନଙ୍କୁ ସ୍ମରଣ କରିଦେଉଛୁ, ଆଜି ରାତି 7:30 ପ୍ରଚାର କରିବୁ କୃଷିଜୀବୀ ଭାଇଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। ଆମ ଚାଷବାସ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଚୌପାଢ଼ି, ଏଥିରେ ରହିଛି ବର୍ଷା ଦିନ ଓ ମଶା ମାଛି। ଏହାପରେ ଶୁଣିବେ ଆଲୋଚନା ମାଣ୍ଡିଆ ଚାଷ ସମ୍ପର୍କରେ, ଆଲୋଚନା କରିବେ ମେନକା ବେହେରା। ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିବେ ସଞ୍ଜୁଶ୍ରୀ ବୃନ୍ଦାବନ ଏବଂ ପ୍ରଯୋଜନା କରିବେ ଅନିତା ତିର୍କି। ଆଜି ରାତି 8:00 ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ପୁରୀର ଆରକ୍ଷୀ ଅଧୀକ୍ଷକ। ଏହି ବିଶେଷ କାର୍ଯ୍ୟକ୍ରମ ଶୁଣିପାରିବେ ଆଜି ରାତି 8:00। ଆଜି ରାତି 8:15

ଖେଲ୍ ଜଗତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଜି 7:25 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା କାର୍ଯ୍ୟକ୍ରମ ସମ୍ପର୍କରେ। ଜିଲ୍ଲା ହାଲଚାଲରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କେନ୍ଦୁଝର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4 ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କଲା ଇରାନ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4 ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4 ଯୁଦ୍ଧପୋତ ମଧ୍ୟରେ INS ମହେନ୍ଦ୍ରଗିରି ହେଉଛି ସବୁଠାରୁ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ। ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ INS ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତ ମାସ 21 ଭାରତୀୟ ନୌସେନାରେ 3 ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା। ସେଗୁଡ଼ିକ ହେଉଛି INS ଦୁନାଗିରି, ସଂଶୋଧକ ଓ ଆଗ୍ରେୟ। 17 ଏ ପ୍ରକଳ୍ପ ଅଧୀନରେ ଏହି ଯୁଦ୍ଧପୋତଗୁଡ଼ିକ ବିଭିନ୍ନ ପ୍ରକାରର ଭୂମିକାରେ ଅବତୀର୍ଣ୍ଣ ହେବାର କ୍ଷମତା ରଖିଛନ୍ତି। ଏହିସବୁ ଜାହାଜଗୁଡ଼ିକ ବାୟୁ ନିରୋଧୀ ହୋଇଥିବା ବେଳେ ସମୁଦ୍ର ପଥରେ ମଧ୍ୟ ଏହାକୁ ଠାବ କରିବା କଷ୍ଟକର। 17 ଏ ପ୍ରକଳ୍ପ ଅଧୀନରେ ଦେଶରେ 7 ଆଧୁନିକ ପିଢ଼ିର କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥା ଥିବା ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣେଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35ରେ ପହଞ୍ଚିବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ମସିହାରେ ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କପ୍ସ IRGC କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ IRGC ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତସ୍ଥିତ ଅଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ୍ର ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା। ତେବେ ହରମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡ଼ିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ 1800117800 ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡ଼ୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ 1.5 ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂଗତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ବର୍ଷିଆ ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ କେରଳମ୍ ପୋଲିସ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଇଛି ମତାମତ। ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠାନୀତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏ ନେଇ ଏକ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ନୀତି ସହଯୋଗ ପ୍ରଦାନ କରିବ। ଉଚ୍ଚ ଗୁଣବତ୍ତା, ନୈତିକ ଏବଂ ଅଭିନବ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ ତଥା ଜାତୀୟ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏହି ନୀତିର ଅନ୍ୟତମ ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ର ପାଇଁ ଏକ କେନ୍ଦ୍ରୀୟ ରୂପରେଖ ଭାବେ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଏଜେଣ୍ଡା ପ୍ରସ୍ତୁତ କରିବାକୁ ଏହି ଚିଠାନୀତିରେ ପ୍ରସ୍ତାବ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଏବଂ ସୁପାରିଶ ଉପରେ ବ୍ୟାପକ ଆଲୋଚନା କରାଯାଇ ଏହି ଚିଠାନୀତି ପ୍ରସ୍ତୁତ କରାଯାଇଛି। ମତାମତ ଦାଖଲ କରିବାର ସମୟସୀମା ଆସନ୍ତା 27 ତାରିଖକୁ ଧାର୍ଯ୍ୟ କରାଯାଇଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ COVID-19 ସାମ୍ପ୍ରତିକ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳଗୁଡ଼ିକ ପାଇଁ ସରକାର ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆନ୍ଧ୍ରପ୍ରଦେଶ ସୀମା ସଂଲଗ୍ନ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବାଧ୍ୟତାମୂଳକ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥା ନିରନ୍ତର ଜାରି ରହିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବା ସହ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆନ୍ଧ୍ରପ୍ରଦେଶରେ COVID-19 ସଂକ୍ରମଣ ଯୋଗୁଁ ଇତିମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ

ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ ତିନୋଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର ତିନୋଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178-00 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। NDRF, ODRAF ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବୌଦ୍ଧ ଜିଲ୍ଲାରେ ବାଓଫ୍ଲକ୍ ମତ୍ସ୍ୟ ଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆରଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11 ଜିଲ୍ଲାର 41 ସ୍କୁଲର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ସାହିତ୍ୟନାମା କାର୍ଯ୍ୟକ୍ରମ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରଚାର କରୁଛୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ। ମା ତୁହି ସାହା ଭରସା ଓଡ଼ିଆ ଚଳଚ୍ଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ମାନସୀ ପାତ୍ର।

ସ୍ୱରୂପ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏଥରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ଏବଂ ଶ୍ରୀକାନ୍ତ। ଚଳଚ୍ଚିତ୍ର ମା ଯାହାର ସାହା।

0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 98.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 unit ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
4: প্রিয় টিপি এনওডিএল বিজুলি উপভোক্তা, আপনার জানান কি এবে 25 বর্ষ পাই বিজুলি বিল চিন্তার মুক্তি। PM সূর্য ঘর যোজনার মাত্র 1,875 টাকা দেই। আজ্ঞা হ্যাঁ, মাত্র 1,875 টাকায় নিজ ছাত উপরে সোলার প্যানেল বসান্তু এবং বর্ষক 5,000 টাকা পর্যন্ত সঞ্চয় করন্তু। আজি হি 1800345678 কিংবা 1912 রে যোগাযোগ করন্তু।
0: কণ্ঠশিল্পী লতা মঙ্গেশকর এবং কুনি কুনি পিলা কুনি কুনি কলাকারঙ্କ କଣ୍ଠରେ ଶୁଣନ୍ତୁ ପୁକାର ଚଳଚ୍ଚିତ୍ରର ଗୀତ।

ଏଥରର ଗୀତଟି ଶୁଣନ୍ତୁ, ରଖିଲେ ଶିବ ମାରିବ କିଏ, ଓଡ଼ିଆ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି।

0: ଶୁଣୁଥିଲି ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଚଳଚ୍ଚିତ୍ରର ଗୀତ ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।
5: ଶ୍ରୋତବନ୍ଧୁ, ଆଜିର ଅନ୍ୱେଷା କାର୍ଯ୍ୟକ୍ରମରେ ମୁଁ ଅଛି ଆପଣଙ୍କ ଉପସ୍ଥାପିକା ପ୍ରତୀକ୍ଷା,
6: ଆଉ ମୁଁ ଦୀପ୍ତି।
5: ଆରେ ଆରେ ଦୀପ୍ତି, ଇଏ କ'ଣ ଏତେ ଓଦା ଯେ?
6: ଆରେ ପ୍ରତୀକ୍ଷା, କ'ଣ କହିବି କହିଲ, ଏବେ ବା ବାହାରେ ବର୍ଷା ହେଉଛି, ସେଥିପାଇଁ ଷ୍ଟୁଡିଓ ଆସିଲା ବେଳେ ଓଦା ହେଇଗଲି। ହେଲେ ବାହାରେ ଯୋଉ ଥଣ୍ଡା ପବନ ଆଉ ବର୍ଷାର ଯୋଉ ଛାଟ ବାଜୁଛି ନା, ମନ ପୁରା ଖୁସି ହେଇଯାଉଛି।
5: ହଁ ହଁ ଦୀପ୍ତି, ବର୍ଷାର ଏଇ ପ୍ରଥମ କିଛି ଦିନ ତ ସତରେ ଭାରି ସୁନ୍ଦର ଲାଗେ। ହେଲେ ତମେ କେବେ ଲକ୍ଷ୍ୟ କରିଛ ଦୀପ୍ତି, ଆଜିକାଲି ବର୍ଷା ହେଲେ ଆଉ ପୂର୍ବ ଭଳି ଲାଗୁନି। କେତେବେଳେ ପ୍ରବଳ ବର୍ଷା ହେଉଛି, ତ ଆଉ କେତେବେଳେ ଦୀର୍ଘ ଦିନ ଧରି ସେଇ ବର୍ଷାକୁ ଅପେକ୍ଷା କରି ରହିଥା।
6: ତମେ ପୁରା ଠିକ କହିଛ ପ୍ରତୀକ୍ଷା, କିନ୍ତୁ ବର୍ଷାକୁ ଦେଖିଲେ ମୋ ମନରେ ବି ଗୋଟେ ଚିନ୍ତା ଆସେ।

0: ଏବେ ତ ପ୍ରବଳ ବର୍ଷା ହେଉଛି, ଚାରିଆଡେ ଦେଖିବ ତ କେବଳ ପାଣି ହିଁ ପାଣି, କିନ୍ତୁ ଖରାଦିନ ଆସିଲେ ସେଇ ପାଣି ପାଇଁ ହିଁ ଆମେ ଚିନ୍ତା କରୁ। ଟିକେ ପାଣି ପାଇବା ପାଇଁ କେତେ ଲୋକଙ୍କୁ ଡହଳ ବିକଳ ହେବାକୁ ପଡେ କହିଲ।
1: ସେଇଆ ତ। ଆଉ ସବୁଠୁ ଦୁଃଖର କଥା କଣ ଜାଣିଛ ଦୀପ୍ତି, ଭଗବାନ ଆମକୁ ବର୍ଷା ଆକାରରେ ଏତେ ପାଣି ଦେଉଛନ୍ତି, ହେଲେ ସେ ମୂଲ୍ୟବାନ ପାଣି ତକ ରାସ୍ତାଘାଟରେ କେମିତି କାଦୁଅ ହୋଇ ବୋହିଯାଉଛି କହିଲ, ନାଳ ଦେଇ ଯାଇ ସେଇ ସମୁଦ୍ରରେ ମିଶି ନଷ୍ଟ ହେଉଛି। ଆଉ ଆମେ ଆମେ କେବଳ ଚାତକ ଭଳି ଚାହିଁ ରହୁଛୁ, କିନ୍ତୁ ସେଇ ପାଣିକୁ ସାଇତି ରଖିବାକୁ ଚେଷ୍ଟା ବି କରୁନୁ।
0: ବିଲକୁଲ, ଯଦି ଆମେ ଏହି ବର୍ଷା ପାଣିକୁ ସଂଗ୍ରହ କରି ରଖିପାରନ୍ତେ, ଯାହାକୁ ଆମେ ରେନ୍ ୱାଟର ହାର୍ଭେଷ୍ଟିଂ ବୋଲି କହୁ, ତେବେ ଖରାଦିନେ ଆମକୁ ପାଣିର ଅଭାବ ଆଦୌ ଭୋଗିବାକୁ ପଡ଼ନ୍ତା ନାହିଁ। ସେହି ସଂରକ୍ଷିତ ପାଣିକୁ ସାଧାରଣ ଗାତ ବା ରିଚାର୍ଜ ପିଟ୍ କରି ଯଦି ମାଟି ଭିତରକୁ ଛାଡ଼ି ଦିଅନ୍ତେ, ତେବେ ମାଟି ତଳର ପାଣି ସ୍ତର ପୁଣି ବଢିଯାଆନ୍ତା ନୁହଁ?
1: ଏକଦମ ଠିକ କହିଲ ଦୀପ୍ତି। ଆଉ ଜାଣିଛ, ଆମ ସମସ୍ତଙ୍କ ମନରେ ଏହି ସଚେତନତା ଆଣିବା ପାଇଁ ଯେ ଯେମିତି କେହି ବି ବର୍ଷା ପାଣିକୁ ନଷ୍ଟ ନ କରନ୍ତି, ସେଥିପାଇଁ ଭାରତ ସରକାରଙ୍କ ତରଫରୁ ଏକ ବହୁତ ବଡ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି, ଯାହାର ନାଁ ହେଉଛି କ୍ୟାଚ୍ ଦ ରେନ୍।
0: ହଁ ହଁ ପ୍ରତୀକ୍ଷା, ଶୁଣିଲା ଭଳିଆ ତ ଲାଗୁଛି, କିନ୍ତୁ ଏ କ୍ୟାଚ୍ ଦ ରେନ୍ କଣ?
1: ଦୀପ୍ତି, କ୍ୟାଚ୍ ଦ ରେନ୍ ମାନେ ବର୍ଷା ପାଣିକୁ ଧରିବା। ଆଉ ଏଇ ଅଭିଯାନର ସ୍ଲୋଗାନ ରହିଛି କ୍ୟାଚ୍ ଦ ରେନ୍ ୱେର୍ ଇଟ୍ ଫଲ୍ସ ଆଣ୍ଡ ୱେନ୍ ଇଟ୍ ଫଲ୍ସ, ଅର୍ଥାତ୍ ବର୍ଷା ପାଣି ଯେଉଁଠି ବି ପଡୁ ଆଉ ଯେତେବେଳେ ବି ପଡୁ, ତାକୁ ସେଇଠି ହିଁ ସଂଗ୍ରହ କରି ରଖନ୍ତୁ।
0: ତେବେ ପ୍ରତୀକ୍ଷା, ଚାଲ ଜାଣିବା ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ମିଶି ଏହି ଅଭିଯାନ ବିଷୟରେ ଅନେକ ଜଣା ଅଜଣା କଥା। ଆଜିର ଆଲୋଚନା କ୍ୟାଚ୍ ଦ ରେନ୍, ଆଲୋଚନା କରୁଛନ୍ତି ସ୍ୱୟଂ ଶ୍ରୀ ଷଡ଼ଙ୍ଗୀ। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସମଗ୍ର ବିଶ୍ୱରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି, ସେଥିପାଇଁ ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ିଛି ଏବଂ ସରକାର ମଧ୍ୟ ଜଳ ସଂରକ୍ଷଣ ଦିଗରେ ବିଭିନ୍ନ ପଦକ୍ଷେପ ନେଇ ଆଗେଇ ଚାଲିଛନ୍ତି। ଆମେ ଯଦି ବର୍ତ୍ତମାନ ନଷ୍ଟ ହେଉଥିବା ଜଳକୁ ସଂରକ୍ଷଣ କରିପାରିବା, ତେବେ ଆଗାମୀ ଦିନରେ ଦେଖାଦେବାକୁ ଥିବା ଜଳ ସଙ୍କଟର କିଛି ପରିମାଣରେ ସମାଧାନ କରିପାରିବା ଏବଂ ଆଗାମୀ ପିଢ଼ି ପାଇଁ ପାଣିର ସୁରକ୍ଷା ସୁନିଶ୍ଚିତ କରିପାରିବା। ଏକ ପରିସଂଖ୍ୟାନ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ 1997 ସୁଦ୍ଧା ଜଳର ଚାହିଦା ପ୍ରାୟ 54,400 କୋଟି ଘନ ମିଟର ଥିଲା। ଜଳ ବିଶେଷଜ୍ଞମାନଙ୍କ ମତ ଅନୁସାରେ 2047 ବେଳକୁ ଏହି ଚାହିଦା ବୃଦ୍ଧି ପାଇ 1,02,800 କୋଟି ଘନ ମିଟରରେ ପହଞ୍ଚିପାରେ। ସେତେବେଳକୁ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁଁ ଦେଶରେ ଅନେକ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଜଳର ଉପଲବ୍ଧତା ପ୍ରାୟ 1,947 ଘନ ମିଟର ରହିଛି। ଯଦିଓ ଏହା ବିଶ୍ୱର କେତେକ ଦେଶ ତୁଳନାରେ ଅଧିକ, ତଥାପି ଦ୍ରୁତ ବଢୁଥିବା ଜନସଂଖ୍ୟା, ଜଳର ଅପଚୟ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେଥିପାଇଁ ଆମ ଦେଶରେ କ୍ୟାଚ୍ ଦ ରେନ୍ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳକୁ ସଂଗ୍ରହ କରି ଭବିଷ୍ୟତ ପାଇଁ ସଂରକ୍ଷିତ ରଖିବା ଏବଂ ଜଳର ସଦୁପଯୋଗକୁ ପ୍ରୋତ୍ସାହନ ଦେବା। ଆମ ଦେଶରେ ବର୍ଷା ଋତୁରେ ପ୍ରଚୁର ପରିମାଣରେ ବର୍ଷା ହୁଏ, କିନ୍ତୁ ସେହି ବର୍ଷା ଜଳର ଅଧିକାଂଶ ଅଂଶ ନଦୀ ଦେଇ ସମୁଦ୍ରକୁ ବହିଯାଏ। ଯଦି ଆମେ ସେହି ପାଣିକୁ ସଂରକ୍ଷଣ କରିବା, ତେବେ ଗ୍ରୀଷ୍ମ ଦିନରେ ଜଳ ସଙ୍କଟକୁ ବହୁ ପରିମାଣରେ ଦୂର କରିପାରିବା। ଏହି ଚିନ୍ତାଧାରାକୁ ଆଧାର କରି କ୍ୟାଚ୍ ଦ ରେନ୍ ଅଭିଯାନ ଆରମ୍ଭ କରାଯାଇଛି। ଏହାର ମୂଳ ବାର୍ତ୍ତା ହେଉଛି ବର୍ଷା ଯେଉଁଠି ଯେତେବେଳେ ପଡେ ସେତେବେଳେ ସେଇଠି ସଂରକ୍ଷଣ କର। ବର୍ଷା ଜଳ ସଂରକ୍ଷଣ ଅର୍ଥ ହେଉଛି ବର୍ଷାର ପାଣିକୁ ବ୍ୟର୍ଥରେ ବହିଯିବାକୁ ନ ଦେଇ ତାହାକୁ ଛାତ ଉପରେ ସଂଗ୍ରହ କରିବା। ରିଚାର୍ଜ ପିଟ୍, କୂଅ, ପୋଖରୀ, ଜଳାଶୟ କିମ୍ବା ଟାଙ୍କିରେ ସଂରକ୍ଷଣ କରି ଆବଶ୍ୟକ ସମୟରେ ବ୍ୟବହାର କରିବା। ଏହା ଏକ ସରଳ, କମ୍ ଖର୍ଚ୍ଚ ଓ ପରିବେଶ ଅନୁକୂଳ ପଦ୍ଧତି। ଆମେ ପ୍ରାୟତଃ ଦେଖୁଛୁ ଯେ ଗ୍ରୀଷ୍ମ ଋତୁ ଆସିଲେ ଅନେକ ଗାଁ ଓ ସହରରେ ପାନୀୟ ଜଳର ଅଭାବ ଦେଖାଯାଏ। ଲୋକମାନେ ଦୂର ଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହୁଅନ୍ତି। କୃଷକମାନେ ଜଳ ଅଭାବରୁ ଚାଷ କରିପାରନ୍ତି ନାହିଁ। ନଦୀ ଓ ପୋଖରୀ ଶୁଖିଯାଏ, ଭୂତଳ ଜଳସ୍ଥଳ କମିଯାଏ। ଏହି ପରିସ୍ଥିତିକୁ ବଦଳାଇବା ପାଇଁ ବର୍ଷା ଜଳ ସଂରକ୍ଷଣ ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ। ଏବେ ଆସନ୍ତୁ ବର୍ଷା ଜଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜାଣିବା। ପ୍ରଥମତଃ ଏହା ଭୂତଳ ଜଳସ୍ତରକୁ ବୃଦ୍ଧି କରେ। ଦ୍ୱିତୀୟତଃ ପାନୀୟ ଜଳର ଅଭାବ କମାଏ। ତୃତୀୟତଃ କୃଷି କାର୍ଯ୍ୟ ପାଇଁ ଜଳ ଉପଲବ୍ଧ ହୁଏ। ଚତୁର୍ଥତଃ ପ୍ରାକୃତିକ ଜଳ ଉତ୍ସ ଗୁଡିକୁ ସୁରକ୍ଷିତ ରଖେ। ପଞ୍ଚମତଃ ବର୍ଷା ପାଣିକୁ ସଠିକ ଭାବେ ସଂରକ୍ଷଣ କଲେ ବନ୍ୟାର ପ୍ରଭାବ ମଧ୍ୟ କିଛି ଅଂଶରେ କମିଯାଇପାରେ। ଜଳ ସଂରକ୍ଷଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଆମେ ସମସ୍ତେ ନିଜ ଘରୁ ଏହି କାମ ଆରମ୍ଭ କରିପାରିବା। ଘରର ଛାତରୁ ବର୍ଷା ପାଣି ସଂଗ୍ରହ କରନ୍ତୁ। ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଜଳ ସଂରକ୍ଷଣ କରାଯାଇପାରେ। ଘର ଆଗରେ ସୋପ୍ ପିଟ୍ କିମ୍ବା ରିଚାର୍ଜ ପିଟ୍ ତିଆରି କରନ୍ତୁ। ପ୍ରଥମେ ମାଟିରେ ଏକ ଗାତ ଖୋଳି ତାହାର ତଳେ ଇଟା ଖଣ୍ଡ, ବାଲି ଓ ପଥର ଖଣ୍ଡ ବିଛାଇ ଦେବା ଉଚିତ। ପରେ ବର୍ଷା ଜଳକୁ ସେହି ଗାତ ଭିତରକୁ ପ୍ରବେଶ କରାଇ ସଂରକ୍ଷଣ କରାଯାଇପାରିବ। ଘରର ପଛପଟେ ଡ୍ରେନ୍ ନିର୍ମାଣ କରି ବର୍ଷା ଜଳକୁ ସଂଗ୍ରହ କରିହେବ। ସେହିପରି ବିଲ ଓ ଚାଷ ଜମିରେ ଛୋଟ ଛୋଟ ପୋଖରୀ ଖୋଳିବା, ହିଡ଼ ବା ବନ୍ଧ ନିର୍ମାଣ କରିବା ଦ୍ୱାରା ବର୍ଷା ଜଳକୁ ଧରି ରଖାଯାଇପାରେ। ଜଳ ଛାୟା ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଗାଡ଼ିଆ, ଝରଣା, ଚୁଆ ଓ ପୋଖରୀରେ ବର୍ଷା ଜଳ ସଂରକ୍ଷଣ କରାଯାଇପାରେ। ବର୍ଷା ସମୟରେ ଘରର ଛାତ ଉପରେ ପଡୁଥିବା ପାଣିକୁ ସଂଗ୍ରହ କରି ଦୈନନ୍ଦିନ କାମରେ ବ୍ୟବହାର କଲେ କୂଅ, ନଳକୂଅ ଓ ଭୂତଳ ଜଳର ସ୍ତର ବଜାୟ ରହିବ ଏବଂ ଭବିଷ୍ୟତରେ ଜଳ ସଙ୍କଟକୁ ଅନେକାଂଶରେ ଦୂର କରାଯାଇପାରିବ। ପୋଖରୀ ଓ କୂଅକୁ ସଫା ରଖନ୍ତୁ, ଅନାବଶ୍ୟକ ପାଣି ବ୍ୟର୍ଥ କରନ୍ତୁ ନାହିଁ। ଦାନ୍ତ ଘଷିବା, ଗାଡ଼ି ଧୋଇବା କିମ୍ବା ବଗିଚାକୁ ପାଣି ଦେବା ସମୟରେ ଜଳର ସଠିକ୍ ବ୍ୟବହାର କରନ୍ତୁ। ବୃକ୍ଷରୋପଣ ମଧ୍ୟ ବର୍ଷା ଜଳ ସଂରକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅଧିକ ଗଛ ଥିଲେ ବର୍ଷା ପାଣି ମାଟି ଭିତରକୁ ସହଜରେ ପ୍ରବେଶ କରି ଭୂତଳ ଜଳକୁ ବୃଦ୍ଧି କରେ। ସେଥିପାଇଁ ପ୍ରତ୍ୟେକ ଲୋକ ପ୍ରତିବର୍ଷ ଅତି କମ୍ରେ ଗୋଟାଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ। ସୂଚନା ଯୋଗ୍ୟ ଯେ ଆମ ଦେଶରେ ବାର୍ଷିକ ହାରାହାରି ବୃଷ୍ଟିପାତ ପ୍ରାୟ 1100 mm, ତେଣୁ ବର୍ଷାର ପ୍ରତ୍ୟେକ ବୁନ୍ଦା ପାଣିକୁ ସଂରକ୍ଷଣ କରିବା ଅତ୍ୟନ୍ତ ଜରୁରୀ। କ୍ୟାଚ୍ ଦ ରେନ୍ ପ୍ରକଳ୍ପ ମାଧ୍ୟମରେ ବୈଜ୍ଞାନିକ ପଦ୍ଧତିରେ ବର୍ଷା ଜଳକୁ ସଂଗ୍ରହ ଓ ସଂରକ୍ଷଣ କରାଯାଇପାରିବ। ଏହାଦ୍ୱାରା ଭବିଷ୍ୟତରେ ଦେଖାଦେବାକୁ ଥିବା ଜଳ ସଙ୍କଟରୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା ଏବଂ ଆଗାମୀ ପିଢି ପାଇଁ ମଧ୍ୟ ଜଳ ସମ୍ପଦକୁ ସୁରକ୍ଷିତ ରଖିପାରିବା। ବିଦ୍ୟାଳୟ, ମହାବିଦ୍ୟାଳୟ, ପଞ୍ଚାୟତ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଯୁବ ସଂଗଠନ ମାନେ ଏହି ଅଭିଯାନକୁ ସଫଳ କରିବାରେ ବଡ଼ ଭୂମିକା ନେଇପାରିବେ। ସଚେତନତା ରାଲି, ବୃକ୍ଷରୋପଣ, ପୋଖରୀ ସଫେଇ, ଗ୍ରାମସଭା ଏବଂ ଜନଜାଗରଣ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଏହାର ଗୁରୁତ୍ୱ ବୁଝାଇ ପାରିବା। ପ୍ରିୟ ଯୁବବନ୍ଧୁମାନେ, ଦେଶର ଭବିଷ୍ୟତ ଯୁବପିଢ଼ିଙ୍କ ହାତରେ ରହିଛି, ତେଣୁ ଯୁବକ, ଯୁବତୀ ଏବଂ ଛାତ୍ରଛାତ୍ରୀମାନେ ଆଜିଠାରୁ ଜଳ ସଂରକ୍ଷଣ ପ୍ରତି ସଚେତନ ହେବା ଆବଶ୍ୟକ। ଆମେ ସମସ୍ତେ ମିଶି ବର୍ଷା ଜଳକୁ ସଂଗ୍ରହ, ଜଳର ସଠିକ୍ ବ୍ୟବହାର ଏବଂ ଅପଚୟ ରୋକିବା ଦିଗରେ ପଦକ୍ଷେପ ନେଲେ ଆଗାମୀ ପିଢ଼ି ପାଇଁ ଜଳ ସମ୍ପଦକୁ ସୁରକ୍ଷିତ ରଖିପାରିବା। ଆପଣମାନେ ଯଦି ଆଜିଠାରୁ ଜଳ ସଂରକ୍ଷଣର ସଂକଳ୍ପ ନେବେ, ତେବେ ଆସନ୍ତା ପିଢ଼ି ପାଇଁ ଏକ ସୁନ୍ଦର ଏବଂ ଜଳ ସୁରକ୍ଷିତ ଭାରତ ଗଢିପାରିବା। ନିଜେ ସଚେତନ ହୁଅନ୍ତୁ, ଅନ୍ୟମାନଙ୍କୁ ସଚେତନ କରନ୍ତୁ ଏବଂ ନିଜ ଅଞ୍ଚଳରେ କ୍ୟାଚ୍ ଦ ରେନ୍ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୁଅନ୍ତୁ। ଆସନ୍ତୁ ଆମେ ସମସ୍ତେ ଏକ ପ୍ରତିଜ୍ଞା କରିବା, ପ୍ରତ୍ୟେକ ବର୍ଷା ବିନ୍ଦୁକୁ ସମ୍ମାନ ଦେବା, ପାଣିର ଅପଚୟ ବନ୍ଦ କରିବା, ବର୍ଷା ଜଳ ସଂରକ୍ଷଣ କରିବା ଏବଂ ଆମର ପରିବେଶକୁ ସୁରକ୍ଷିତ ରଖିବା। ଆଜିର ଛୋଟ ପ୍ରୟାସ ଆସନ୍ତାକାଲିର ବଡ଼ ସଫଳତାର ଆଧାର ହେବ। ଜଳ ହେଉଛି ଜୀବନ। ଆମେ ପ୍ରତିଦିନ ସକାଳରୁ ରାତି ପର୍ଯ୍ୟନ୍ତ ପାଣିର ବ୍ୟବହାର କରୁଛୁ। ପିଇବା, ରୋଷେଇ, ସ୍ନାନ, କୃଷି, ଶିଳ୍ପ, ବିଦ୍ୟୁତ ଉତ୍ପାଦନ ଓ ପରିବେଶର ସନ୍ତୁଳନ ସବୁ କିଛି ପାଇଁ ଜଳ ଅପରିହାର୍ଯ୍ୟ। କିନ୍ତୁ ଆଜି ଦ୍ରୁତ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ନଷ୍ଟ, ଅନିୟନ୍ତ୍ରିତ ଭୂତଳ ଜଳ ବ୍ୟବହାର ଏବଂ ଜଳର ଅପଚୟ ଯୋଗୁଁ ଜଳ ସଙ୍କଟ ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି। ଜଳ କୌଣସି ପୁଷ୍ଟିକର ପଦାର୍ଥ ନୁହେଁ କିମ୍ବା ଏହା କୌଣସି କ୍ୟାଲୋରି ଯୋଗାଇ ନଥାଏ, କିନ୍ତୁ ମନୁଷ୍ୟ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏକ ଅତି ଆବଶ୍ୟକ ଉପାଦାନ। ଜଳ କେବଳ ମନୁଷ୍ୟକୁ ବଞ୍ଚାଇ ରଖେ ନାହିଁ, ବରଂ ତାହାର ସୁସ୍ଥ ବିକାଶର ମୌଳିକ ଭିତ୍ତି ମଧ୍ୟ ଅଟେ। ଜଳ ଓ ମନୁଷ୍ୟ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି। ସେଥିପାଇଁ ଜଳ ସମ୍ପଦର ସୁପରିଚାଳନାକୁ ସାମାଜିକ ଏବଂ ଆର୍ଥିକ ବିକାଶର ଏକ ପ୍ରମୁଖ ମାଧ୍ୟମ ଭାବେ ବିଚାର କରାଯାଏ। ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ସହିତ ଜଳ ସଂରକ୍ଷଣ, ଜଳର ସୁବିଚାରିତ ବ୍ୟବହାର ଏବଂ ଜଳ ଅନୁକୂଳ ଫସଲ ଉତ୍ପାଦନ ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ଦିନକୁ ଦିନ ବଢି ଚାଲିଛି। ଶେଷରେ ମୁଁ ଏତିକି କହିବାକୁ ଚାହେଁ, କ୍ୟାଚ୍ ଦ ରେନ୍ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଦ୍ୱାରା 22 March 2021 ବିଶ୍ୱ ଜଳ ଦିବସ ଅବସରରେ ଆରମ୍ଭ କରାଯାଇଥିଲା। ଏହି

0: ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳକୁ ଯେଉଁଠାରେ ପଡେ ସେଇଠାରେ ସଂଗ୍ରହ କରି ଭୂତଳ ଜଳ ସ୍ତର ବୃଦ୍ଧି କରିବା, ଜଳ ସଙ୍କଟକୁ ହ୍ରାସ କରିବା ଏବଂ ଜଳ ସଂରକ୍ଷଣ ପ୍ରତି ସମାଜରେ ସଚେତନତା ସୃଷ୍ଟି କରିବା। ଜଳ ହେଉଛି ପ୍ରକୃତିର ଅମୂଲ୍ୟ ଉପହାର, ଏହାକୁ ସଂରକ୍ଷଣ କରିବା ଆମର ନୈତିକ କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ମିଶି କ୍ୟାଚ୍ ଦ ରେନ୍ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆମର ଗୋଟିଏ ଛୋଟ ପ୍ରୟାସ ଆଗାମୀ ପିଢ଼ି ପାଇଁ ଏକ ବଡ଼ ଉପହାର ହୋଇପାରେ। ପ୍ରତ୍ୟେକ ବର୍ଷା ବିନ୍ଦୁକୁ କରନ୍ତୁ ସଂରକ୍ଷଣ, ଜଳ ସୁରକ୍ଷା ହେଉ ଆମ ସଂକଳ୍ପ।
1: ବନ୍ଧୁ, ଶୁଣୁଥିଲେ ଆଲୋଚନା କ୍ୟାଚ୍ ଦ ରେନ୍। ଆଲୋଚନା କରୁଥିଲେ ସ୍ୱୟଂ ଶ୍ରୀ ଷଡ଼ଙ୍ଗୀ। ଶ୍ରୋତା ବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
0: ଚୀନରେ ପୃଥିବୀର ସର୍ବାଧିକ ସଂଖ୍ୟକ କାର ଓ ଟ୍ରକ୍ ବହନ କ୍ଷମତା ବିଶିଷ୍ଟ ଜାହାଜର ନିର୍ମାଣ ସରିବା ପରେ ନିକଟରେ ଏହାକୁ ଦକ୍ଷିଣ କୋରିଆର ଜାହାଜ ଚଳାଚଳ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜର ନାମ ଗ୍ଲୋଭିସ୍ ଲିଡର। ଏହାର ଦୈର୍ଘ୍ୟ 230 meters ଏବଂ ପ୍ରସ୍ଥ 40 meters। ଏହାର 14 ବିଶିଷ୍ଟ ଡେକ୍ରେ ଏକାବେଳେ 10,800 ଯାନ ରଖାଯାଇପାରିବ। ଜାହାଜର ଆୟତନ 28 ଫୁଟବଲ ପଡ଼ିଆ ସହିତ ତୁଳନୀୟ। ଏହାର ଇଞ୍ଜିନ୍ ଉଭୟ ପ୍ରାକୃତିକ ଗ୍ୟାସ୍ ଓ ତେଲ ସାହାଯ୍ୟରେ ଚାଲିଥାଏ ଏବଂ ଇନ୍ଧନ ବଞ୍ଚାଇବା ପାଇଁ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହା 19 knots ବେଗରେ ଚାଲିବାକୁ ସକ୍ଷମ। ହ୍ୟୁଣ୍ଡାଇ ଗ୍ଲୋଭିସ୍ ଏହି ଜାହାଜ ସାହାଯ୍ୟରେ ଯାନ ପରିବହନ ବ୍ୟବସାୟକୁ ଅଧିକ ବ୍ୟାପକ କରିବାର ଲକ୍ଷ୍ୟ ରଖିଛି। ଗ୍ଲୋଭିସ୍ ଲିଡର ପୂର୍ବରୁ ନରୱେର ହୋଏଗ୍ ଅରୋରା ଥିଲା ପୃଥିବୀର ବୃହତ୍ତମ କାର ଓ ଟ୍ରକ୍ ପରିବହନ ଜାହାଜ, ଯେଉଁଥିରେ ସର୍ବାଧିକ 9,100 ଯାନ ରଖିବାର ସୁବିଧା ଅଛି।
1: ବନ୍ଧୁ, ସାଧାରଣ ମୂଷାମରା ଔଷଧ ବା ବିଷ କ୍ରମଶଃ ପ୍ରଭାବହୀନ ହେଉଥିବା କଥା ବୈଜ୍ଞାନିକମାନେ ସାବଧାନ କରାଇ ଦେଉଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ ଗୁଣସୂତ୍ରଗତ ପରିବର୍ତ୍ତନ ଏବଂ ବିବର୍ତ୍ତନ ଯୋଗୁଁ ମୂଷାମାନଙ୍କ ଶରୀରରେ ବିଷ ସହଣୀ ଶକ୍ତି ବୃଦ୍ଧି ପାଉଛି, ତେଣୁ ସାଧାରଣ ମୂଷାମରା ଔଷଧ ଆଉ ସେମାନଙ୍କ ଶରୀରରେ କାଟୁ କରୁନାହିଁ। ଏକଥା ଉତ୍ତର ପୂର୍ବ ଆମେରିକାରେ ଘରମାନଙ୍କରେ ରହୁଥିବା ମୂଷାମାନଙ୍କ ଶରୀରରୁ ସଂଗୃହୀତ ଗୁଣସୂତ୍ର ନମୁନା ପରୀକ୍ଷା ଫଳାଫଳରୁ ଜଣାପଡ଼ିଛି। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଉତ୍ତର ପୂର୍ବ ଆମେରିକାରେ 70% ଘରୋଇ ମୂଷା ଏବଂ ନରୱେ ବା ବାଦାମୀ ମୂଷାମାନଙ୍କ ମଧ୍ୟରୁ 35%ଙ୍କ ଶରୀରରେ ଗୁଣସୂତ୍ରଗତ ପରିବର୍ତ୍ତନ ଘଟିଛି। ସେହି ହେତୁ ସାଧାରଣ ମୂଷାମରା ଔଷଧ ଖାଇ ସେମାନଙ୍କର ମୃତ୍ୟୁ ହେଉନାହିଁ। ଏହାର କାରଣ ନିରୂପଣ କରିବା ଲାଗି ରଟଗେଜ୍ ବିଶ୍ୱବିଦ୍ୟାଳୟସ୍ଥିତ ଗବେଷକମାନେ ଅନୁସନ୍ଧାନ ଚଳାଇଥିଲେ। ଗବେଷକମାନେ ନ୍ୟୁୟର୍କ ଓ ୱାଶିଂଟନ ଡିସି ସମେତ ଉତ୍ତର ପୂର୍ବ ରାଜ୍ୟମାନଙ୍କରୁ ସଂଗ୍ରହ କରାଯାଇଥିବା 147 ଘରୋଇ ମୂଷା ଓ 143 ନରୱେ ମୂଷାଙ୍କ ଡିଏନ୍ଏ ପରୀକ୍ଷା କରିଥିଲେ। ସେମାନେ ଦେଖିଲେ ଯେ ବହୁ ସଂଖ୍ୟକ ମୂଷାଙ୍କର VCORK1 ନାମକ ଜିନ୍ ରୂପାନ୍ତରଣ ଘଟିଛି। ଏଥିଯୋଗୁଁ ହିଁ ସେମାନଙ୍କୁ ସାଧାରଣ ମୂଷାମରା ଔଷଧ କାଟୁ କରୁନାହିଁ।
0: ଚୀନର ସିଚୁଆନ ପ୍ରାନ୍ତରେ ଏକ ଛୋଟ ଓ ଶାନ୍ତ ଗାଁ ୟାଙ୍ଗସି ଅବସ୍ଥିତ। ପ୍ରଥମେ ଦେଖିଲେ ଏହା ଅନ୍ୟ ସାଧାରଣ ଗ୍ରାମମାନଙ୍କ ପରି ଦେଖାଯାଏ, ମାତ୍ର ଏହି ଗାଁରେ ଏମିତି କିଛି କଥା ରହିଛି ଯାହା ବହୁ ବର୍ଷ ଧରି ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି। ବିଶ୍ୱର ଅନେକ ଗବେଷକ, ବିଜ୍ଞାନୀ ଓ ରହସ୍ୟ ପ୍ରେମୀମାନଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଗାଁ, କାରଣ ଏଠାରେ ଜନ୍ମ ନେଉଥିବା ଅନେକ ଶିଶୁଙ୍କର ଶାରୀରିକ ବୃଦ୍ଧି ସାଧାରଣ ଭାବେ ହୁଏ ନାହିଁ। ଏହି ଅଜଣା କାରଣ ପାଇଁ ୟାଙ୍ଗସିକୁ ବାମନଙ୍କ ଗାଁ ବୋଲି କୁହାଯାଏ। ଗାଁର ପ୍ରାୟ ଲୋକ ବାମନ। ସେମାନଙ୍କ ଉଚ୍ଚତା ସାଧାରଣତଃ 2-3 feet 10 inches ପର୍ଯ୍ୟନ୍ତ ବଢିଥାଏ। ଗ୍ରାମର ବରିଷ୍ଠ ଲୋକଙ୍କ କଥା ଅନୁଯାୟୀ 1951 ଏକ ଅଜଣା ରୋଗ ଏହି ଗାଁକୁ ପ୍ରଭାବିତ କରିଥିଲା। ବିଶେଷ କରି 5-7 ବୟସର ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ରୋଗ ହେବା ପରେ ସେମାନଙ୍କର ଶରୀରର ବୃଦ୍ଧି ହଠାତ୍ ବନ୍ଦ ହୋଇଯାଉଥିଲା, ଯାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଦେଇଥିଲା। ଏହି ରହସ୍ୟର ସତ୍ୟତା ଖୋଜିବା ପାଇଁ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଗାଁର ମାଟି, ପାଣି ଏବଂ ଲୋକମାନଙ୍କ ଶରୀରର ରକ୍ତ ନମୁନା ପରୀକ୍ଷା କରିଥିଲେ। କେତେକ ଗବେଷକଙ୍କ ମତ ଥିଲା ଯେ ମାଟିରେ ଅତ୍ୟଧିକ ପରିମାଣର ପାରଦ ରହିଥିବା ଏହାର କାରଣ ହୋଇପାରେ। ଆଉ କେତେକ କହନ୍ତି ଯେ ବିଷାକ୍ତ ଗ୍ୟାସ୍ କିମ୍ବା ପରିବେଶ ପ୍ରଦୂଷଣ ପ୍ରଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତଥାପି ଦୀର୍ଘ ବର୍ଷର ଗବେଷଣା ପରେ ମଧ୍ୟ ଏହାର ପ୍ରକୃତ କାରଣ ଆଜି ଜଣାପଡ଼ିନାହିଁ।

0: ବନ୍ଧୁ, ବିଶ୍ୱବ୍ୟାପୀ ଅତି ସାଧାରଣ ଟିସ୍ୟୁ ପ୍ରତିରୋପଣ ପ୍ରକ୍ରିୟାର ଦ୍ୱିତୀୟ ସ୍ଥାନରେ ରହିଛି ଅସ୍ଥି ପ୍ରତିରୋପଣ। ଏଠାରେ ଅସ୍ଥି ପ୍ରତିରୋପଣ ଅର୍ଥ ଅସ୍ଥିରୁ ନଷ୍ଟ ବା କ୍ଷୟ ହୋଇଯାଇଥିବା ଅଂଶ। ଏହି ଧରଣର ଅସ୍ଥି ପ୍ରତିରୋପଣ ନିମନ୍ତେ ବର୍ଷକୁ 20 ଲକ୍ଷ ଅସ୍ତ୍ରୋପଚାର କରାଯାଉଛି। ସମ୍ପ୍ରତି ଦାତା ବା ଡୋନରଙ୍କ ଠାରୁ ଅସ୍ଥି ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଉଛି। ପର୍ଯ୍ୟାପ୍ତ ମ୍ୟାଚିଂ ଡୋନର ଅଭାବ ଏବଂ ଅତିରିକ୍ତ ବା ଦାତାଙ୍କ ଶରୀରରେ ଅସ୍ତ୍ରୋପଚାର ସହିତ ଏ କ୍ଷେତ୍ରରେ କେତେକ ଜଟିଳତା ବି ରହିଛି। ପୁଣି ଏ କ୍ଷେତ୍ରରେ ସୁସ୍ଥ ହେବା ବି ସମୟ ସାପେକ୍ଷ, ତେଣୁ ଏହାର ବିକଳ୍ପ ଓ ଫଳପ୍ରଦ ଉପାୟ କରିଛନ୍ତି ଫିନଲ୍ୟାଣ୍ଡର ବୈଜ୍ଞାନିକମାନେ। ଫିନଲ୍ୟାଣ୍ଡ ସ୍ଥିତ ଟାମ୍ପାରେ ବିଶ୍ୱବିଦ୍ୟାଳୟ ସ୍ଥିତ ଗବେଷକମାନେ ଗୋଟିଏ ନୂଆ ଧରଣର 3D ମୁଦ୍ରିତ ସେରାମିକ୍ ପ୍ରତିରୋପଣ ପଦାର୍ଥ ବା ଅସ୍ଥି ଉପାଦାନ ବିକଶିତ କରିଛନ୍ତି। ଏହା ବାସ୍ତବ ମନୁଷ୍ୟ ଅସ୍ଥି ପରି ଦିଶୁଛି, କାରଣ ପ୍ରାକୃତିକ ଅସ୍ଥିରେ ହାଇଡ୍ରୋକ୍ସି ଆପେଟାଇଟ୍ ନାମରେ ଏକ ପ୍ରକାର ଖଣିଜ ଲବଣ ଥାଏ। ଗବେଷକମାନେ ପ୍ରସ୍ତୁତ କରିଥିବା ସେରାମିକ୍ ଅସ୍ଥି ଉପାଦାନରେ ମଧ୍ୟ ହାଇଡ୍ରୋକ୍ସି ଆପେଟାଇଟ୍ ରଖାଯାଇଛି। ଏଥିପାଇଁ ବୈଜ୍ଞାନିକମାନଙ୍କୁ 4 ବର୍ଷ ଧରି ବଡ଼ ନିଷ୍ଠାର ସହ ଗବେଷଣା କରିବାକୁ ପଡ଼ିଥିଲା। ଏହି ସେରାମିକ୍ ଅସ୍ଥି ଉପାଦାନ 3D ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ। ଏହାର ଅଭ୍ୟନ୍ତର ମଧ୍ୟ ବାସ୍ତବ ଅସ୍ଥି ପରି ଛିଦ୍ରାଳ କରାଯାଇଛି, ଫଳରେ ସେ ଛିଦ୍ର ମଧ୍ୟରେ ଜୀବକୋଷ ବଢ଼ିପାରୁଛି। ଛିଦ୍ର ଦେଇ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ପ୍ରବାହିତ ହୋଇପାରୁଛି। ଏହାକୁ ଆଧାର କରି ଶରୀର ଟିସ୍ୟୁ ମଧ୍ୟ ସୃଷ୍ଟି କରିପାରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରି କେମ୍ବ୍ରିଜ୍ ଓ ସାଉଥହାମ୍ପଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ୟୁନିଭର୍ସାଲ ଭ୍ୟାକ୍ସିନ୍ ବା ସମସ୍ତେ ନେଇପାରିବା ଭଳି ଟିକା ପ୍ରସ୍ତୁତ କରିଛନ୍ତି। ମନୁଷ୍ୟ ଶରୀରରେ ମଧ୍ୟ ଏହାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ଏହି ଟିକା କରୋନା ଭାଇରସର ଏକାଧିକ ପରିବର୍ତ୍ତିତ ସଂକ୍ରମଣରୁ ମନୁଷ୍ୟକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଗୁଣସୂତ୍ର ପରିବର୍ତ୍ତନ କରି ଭୂତାଣୁ ଯେତେ ମାରାତ୍ମକ ହେଲେ ବି ୟୁନିଭର୍ସାଲ ଭ୍ୟାକ୍ସିନ୍ ତାର ମୁକାବିଲା କରିପାରିବ। ଏହି ଟିକା ଲୋକଙ୍କୁ ଭବିଷ୍ୟତରେ ହେବାକୁ ଥିବା ମହାମାରୀରୁ ସୁରକ୍ଷା ଦେବ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକ ଓ ବାୟୋଟେକ୍ନୋଲୋଜି କମ୍ପାନୀ ଅନୁସାରେ ପରୀକ୍ଷାମୂଳକ ଅବସ୍ଥାରେ ଥିବା ଏହି ଟିକା ସମ୍ପ୍ରତି ପ୍ରଥମ ମାନବୀୟ ପରୀକ୍ଷଣରେ ସଫଳ ହୋଇଛି। 39 ଜଣ ସ୍ୱାସ୍ଥ୍ୟବାନ ସ୍ୱେଚ୍ଛାସେବୀଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି। ଏହି ପରୀକ୍ଷଣରେ ସେଭଳି କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଗବେଷକମାନଙ୍କ ମତରେ ସାର୍ଭେକୁ କରୋନା ଭାଇରସ ପରିବାର ଦାଉରୁ ସୁରକ୍ଷା ଲାଗି ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହି କରୋନା ଭାଇରସ ପରିବାରରେ ଅଛନ୍ତି COVID-19 ସଂକ୍ରମଣର କାରଣ SARS-CoV-2। ତା ଛଡ଼ା ଏହା ଭବିଷ୍ୟତରେ ବାଦୁଡ଼ି ଦେହରୁ ମନୁଷ୍ୟ ଦେହକୁ ଆସି କୋଭିଡ୍ ସୃଷ୍ଟିକାରୀ SARS ଭଳି ଭାଇରସର ପ୍ରତିହତ କରିପାରିବ। ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଟିକା ପ୍ରସ୍ତୁତିରେ AI ର ବ୍ୟବହାର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କମ୍ପ୍ୟୁଟର ମଡେଲିଂ ଉପଯୋଗ କରି ଗବେଷକମାନେ ଏହି ସୁପର ଆଣ୍ଟିଜେନ୍ ତିଆରି କରିଛନ୍ତି। ଏହା ଏକ ସମୟରେ ଅନେକ ପ୍ରକାରର ଭାଇରସ ବିପକ୍ଷରେ ଶରୀରରେ ପ୍ରତିରୋଧ ଶକ୍ତି ଜାଗ୍ରତ କରାଇବ। ପ୍ରଥମଥର ପାଇଁ ଏହି ଟିକା ପାଇଁ ଆକ୍ଟିଭ କମ୍ପୋନେଣ୍ଟ ସବୁ କମ୍ପ୍ୟୁଟର ସିମ୍ୟୁଲେସନ ମାଧ୍ୟମରେ ଡିଜାଇନ୍ କରାଯାଇଛି। ଏହା ହେଉଛି ପ୍ରଥମ କରି ମନୁଷ୍ୟ ଶରୀରରେ ପ୍ରୟୋଗ କରାଯାଇଥିବା କମ୍ପ୍ୟୁଟର ଆଧାରରେ ନିର୍ମିତ ଟିକା।
0: ଆପଣମାନେ ଜାଣନ୍ତି ବନ୍ଧୁ, ଜନାଥନ ନାମକ କଇଁଚ ହେଉଛି ବର୍ତ୍ତମାନ ସମୟରେ ସ୍ଥଳଭାଗରେ ରହୁଥିବା ସବୁଠାରୁ ବୟସ୍କ ଜୀବ। ଏତିକି ନୁହେଁ, ସେ ପୁଣି ଥରେ ନିଜ ନାମରେ ଥିବା ପୃଥିବୀର ସବୁଠାରୁ ବୟସ୍କ ସ୍ଥଳଚରର ଗିନିଜ୍ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛି। ନିକଟରେ ଏହି କଇଁଚର ବୟସ 194 ବର୍ଷ ଟପିଛି। ଏଥିସହିତ ଜନାଥନ ଗିନିଜ୍ ବିଶ୍ୱ ରେକର୍ଡ ଆଇକନ୍ ଭାବେ ନାମିତ ହୋଇଛି। ଜନାଥନ କିଛି ବର୍ଷ ତଳେ ଅନ୍ଧ ହୋଇସାରିଥିବା ବେଳେ ସେ ସ୍ୱାଦ ବାରିବାରେ ମଧ୍ୟ ଅକ୍ଷମ, ତେବେ ତାର ଶ୍ରବଣ ଶକ୍ତି ଅକ୍ଷୁର୍ଣ୍ଣ ରହିଥିବାରୁ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସେ ସୁସ୍ଥ ଜୀବନ କାଟୁଛି। ଏକ ଆକଳନ ଅନୁଯାୟୀ ଜନାଥନ 1832 ଜନ୍ମ ହୋଇଥିଲା। ଏହା ସେକେଲେସ୍ ଜାଇଣ୍ଟ ଟର୍ଟଲ୍ ଜାତିର ଏକ ଅଣ୍ଡିରା କଇଁଚ, ଯାହା ହାରାହାରି 150 ବର୍ଷ ବଞ୍ଚିଥାଏ। ପାଖାପାଖି 50 ବର୍ଷର ହୋଇଥିବା ବେଳେ ତାକୁ ଆଣି ସେଣ୍ଟ ହେଲେନା ଦ୍ୱୀପର ଗଭର୍ଣ୍ଣରଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ସେବେଠାରୁ ଜନାଥନ ସେଠାରେ ରହିଆସୁଛି। ବୈଜ୍ଞାନିକମାନେ ଏବେ ଜନାଥନର DNA ଅଧ୍ୟୟନ କରୁଛନ୍ତି, ଯେଉଁଥିରୁ ବାର୍ଦ୍ଧକ୍ୟ ଓ ପ୍ରତ୍ୟାଶିତ ଆୟୁଷ ନେଇ ନୂଆ ଜ୍ଞାନ ମିଳିବ ବୋଲି ଆଶା ରହିଛି।
1: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଖେଳ ଖବର।
0: ଚଳିତ ମହିଳା ଟେଷ୍ଟରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ବଡ଼ ବିଜୟ ଦିଗରେ ଅଗ୍ରସର ହେଉଛି। ଇଂଲଣ୍ଡକୁ ଦ୍ୱିତୀୟ ଇନିଂସରେ ବିଜୟ ପାଇଁ 457 ରନ୍ର ବିଶାଳ ବିଜୟ ଲକ୍ଷ୍ୟ ମିଳିଛି। ଏହାର ପିଛା କରି ଇଂଲଣ୍ଡ

0: ବ୍ୟାଟିଂ ବିପର୍ଯ୍ୟୟ ଭୋଗି ତୃତୀୟ ଦିନ ଶେଷରେ 6 ୱିକେଟରେ 130 ରନ୍ କରିପାରିଛି। 4 ୱିକେଟ ବାକି ଥାଇ ଇଂଲଣ୍ଡ 327 ରନ୍ ଆବଶ୍ୟକ କରୁଛି।
1: ଜୁଡ୍ ବେଲିଂହାମଙ୍କ ଯୁଗଳ ଗୋଲ୍ ବଳରେ ଇଂଲଣ୍ଡ ରୋମାଞ୍ଚକର ବିଜୟ ସହ ଫିଫା ଫୁଟବଲ ବିଶ୍ୱକପ୍ରେ ସେମିଫାଇନାଲରେ ପହଞ୍ଚିଛି। ଶନିବାର ରାତିରେ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ 2-1 ଗୋଲରେ ନରୱେକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ନିର୍ଦ୍ଧାରିତ ସମୟ ଖେଳ 1-1 ଗୋଲ ବରାବର ରହିବାରୁ ମ୍ୟାଚ୍ ଅତିରିକ୍ତ ସମୟ ଖେଳାଯାଇଥିଲା। ଅତିରିକ୍ତ ସମୟରେ ଜୁଡ୍ ବେଲିଂହାମ ଇଂଲଣ୍ଡ ପାଇଁ ଦ୍ୱିତୀୟ ଗୋଲ୍ ଦେଇ ଦଳକୁ ସେମିଫାଇନାଲରେ ପହଞ୍ଚାଇଥିଲେ। ଅନ୍ୟ ପକ୍ଷରେ ଏହି ପରାଜୟ ସହ ନରୱେର ବିଶ୍ୱକପ୍ ଜିତିବା ସ୍ୱପ୍ନ ଚୁର୍ମାର ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଖେଳି 7ଟି ଗୋଲ ଦେଇଥିବା ନରୱେର ଏର୍ଲିଂ ହାଲାଣ୍ଡ ଭାବବିହ୍ୱଳ ବିଦାୟ ନେଇଛନ୍ତି। ପୂର୍ବରୁ ଇଂଲଣ୍ଡ 1966, 1990 ଓ 2018ରେ ସେମିଫାଇନାଲ ଖେଳିଛି।
0: ଚଳିତ ଜୁଲାଇ 8-11 ତାରିଖ ପର୍ଯ୍ୟନ୍ତ ପଞ୍ଚମ ଟାଇକୋଣ୍ଡୋ ପୁମ୍ସେ ପ୍ରତିଯୋଗିତା ମହାରାଷ୍ଟ୍ରର ପୁନେଠାରେ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ସତ୍ୟପ୍ରକାଶ ମହାନ୍ତି, ଆର୍ୟନ ଚୌଧୁରୀ, ଏସ୍ ସମରଜିତ ଚକ୍ର, ଅଦମ୍ୟ ଅରିଜିତ ରାୟ, ଶାଶ୍ୱତୀ ନାୟକ, ହିମାସ୍ମି ସ୍ୱାଇଁ, ରାଜକୁମାର ନାୟକ, ରୋହିତ ମାଳି, ସନ୍ତୋଷ କୁମାର ଜେନା ପ୍ରମୁଖ କାଂସ୍ୟ ପଦକ ହାସଲ କରିଛନ୍ତି। ପି ପ୍ରତୀକ ପାତ୍ର ଏବଂ ଅଲିସା ସାବତ ମଧ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି।
1: ନୂଆଦିଲ୍ଲୀଠାରେ ଭାରତୀୟ 2020 ଦଳର ଓପନର ଅଭିଷେକ ଶର୍ମା ଏକ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। କୌଣସି ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ଖେଳିବା ପୂର୍ବରୁ ଅଭିଷେକ ବିଶ୍ୱରେ ସର୍ବାଧିକ 53ଟି ଆନ୍ତର୍ଜାତିକ 2020 ମ୍ୟାଚ୍ ଖେଳିଛନ୍ତି। ଶନିବାର ଘରୋଇ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ 2020 ମ୍ୟାଚ୍ ଖେଳିବା ସହ ଅଭିଷେକ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ଏହି ମ୍ୟାଚ୍ରେ ଅଭିଷେକ 3 ରନ୍ କରିଥିଲେ। ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍ର ଲେଗ୍ ସ୍ପିନର ସାମୁଏଲ ବଦ୍ରୀ ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ନ ଖେଳି ସର୍ବାଧିକ 52ଟି ଆନ୍ତର୍ଜାତିକ 2020 ମ୍ୟାଚ୍ ଖେଳିଥିଲେ। 2020 ବିଶେଷଜ୍ଞ ଓପନର ବାମହାତୀ ଅଭିଷେକ ଶର୍ମା ଅଦ୍ୟାବଧି ଭାରତ ପାଇଁ 53ଟି 2020 ମ୍ୟାଚ୍ ଖେଳି 2ଟି ଶତକ ଓ 11ଟି ଅର୍ଦ୍ଧଶତକ ସହ 1618 ରନ୍ କରିଛନ୍ତି।
0: ମେଘାଳୟର ଶିଲଂଠାରେ ଆୟୋଜିତ ଚତୁର୍ଦ୍ଦଶ ଜାତୀୟ ବରିଷ୍ଠ ପେନ୍ଚାକ୍ ସିଲାଟ ପ୍ରତିଯୋଗିତାରେ ଓଡ଼ିଶାକୁ 7ଟି ପଦକ ମିଳିଛି। 31 ଜଣିଆ ଓଡ଼ିଶା ଦଳର ପ୍ରଶିକ୍ଷକ ଥିଲେ ରାହୁଲ ସା। ଓଡ଼ିଶା ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ ଏବଂ 6ଟି କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
1: ହରିୟାଣାର ରୋହତକରେ ଆୟୋଜିତ 23 ବର୍ଷରୁ କମ୍ ଜାତୀୟ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶା ପାଇଁ କାଂସ୍ୟ ପଦକ ଜିତିଛନ୍ତି ସତ୍ୟନାରାୟଣ ମହାସୁଆର। ପୁରୁଷ 23 ବର୍ଷରୁ କମ୍ ବିଭାଗରେ 130 କିଗ୍ରା ଗ୍ରୀକୋ ରୋମାନ ଷ୍ଟାଇଲ କୁସ୍ତିରେ ପୁରୀର ସତ୍ୟନାରାୟଣ ଚତୁର୍ଥ ରାଉଣ୍ଡରେ ଉତ୍ତରପ୍ରଦେଶ ପ୍ରତିଯୋଗୀଙ୍କୁ ପରାସ୍ତ କରି କାଂସ୍ୟ ପଦକ ଜିତିଛନ୍ତି। ଏହି ସଫଳତା ଲାଗି ସତ୍ୟନାରାୟଣଙ୍କୁ ଓଡ଼ିଶା କୁସ୍ତି ସଂଘର ସାଧାରଣ ସମ୍ପାଦକ କିଶୋର ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ସତ୍ୟନାରାୟଣଙ୍କ ସଫଳତା ରାଜ୍ୟର ଅନ୍ୟ କୁସ୍ତି ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ସମ୍ପାଦକ ଶ୍ରୀ ବେହେରା କହିଛନ୍ତି। ଭାରତୀୟ କୁସ୍ତି ମହାସଂଘ ଦ୍ୱାରା ପରିଚାଳିତ କେନ୍ଦ୍ରରେ ସତ୍ୟନାରାୟଣ କୁସ୍ତି ତାଲିମ ନେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ସମେତ ବହୁ କ୍ରୀଡ଼ା ସଂଗଠନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
0: ଚୀନ୍ର ଓଡ୍ରସ୍ରେ ଚାଲିଥିବା 23 ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ଚାମ୍ପିୟନ୍ସିପ୍ ପ୍ରଥମ ସଂସ୍କରଣ 2026ରେ ଓଡ଼ିଶା ଧାବକ ଆସ୍ତିକ ପ୍ରଧାନ ଆଉ ଏକ ପଦକ ଜିତିଛନ୍ତି। ରବିବାର 4x400 ମିଟର ରିଲେରେ ଭାରତୀୟ ପ୍ରତିଯୋଗୀ 3:03.24 ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛି। ଭାରତୀୟ ଦଳ ପକ୍ଷରୁ ଆସ୍ତିକ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଚୀନ୍କୁ ସ୍ୱର୍ଣ୍ଣ ଓ କତାର ରୌପ୍ୟ ପଦକ ଜିତିଛି। ପୂର୍ବରୁ ଆସ୍ତିକ 4x400 ମିଟର ମିଶ୍ରିତ ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ଦ୍ୱାରା ମତାମତ ପଠାଇବାକୁ ଆଦୌ ଭୁଲିବେନି।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
0: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ଆଜିର ଅନ୍ୱେଷଣ ଗଣାରେ ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଦୀପ୍ତି
0: ଆଉ ମୁଁ ପ୍ରତୀକ୍ଷା।

ବନସୁରପୁରୀ ହୋ ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:02ରେ। ରାମଚରିତ ମାନସ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:10ରେ। ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ସନ୍ଧ୍ୟା 6:30ରେ। ଓଡ଼ିଆ ଆଲବମ୍ ଗୀତ ରହିଛି ରାତି 7:00ରେ 7:30ରେ ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00ରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ।

8:15 ଖେଳ ଜଗତ କାର୍ଯ୍ୟକ୍ରମ ରାତି 10:00 ଲୋକଗୀତ କ୍ରମରେ ପ୍ରଚାର କରିବ ଖଞ୍ଜଣି ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତଣୀ ପ୍ରଚାର କରିବ ଆଜି ରାତି 10:30। ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ।

0: ଅରୁଣ।
1: ଶ୍ରୋତା ବନ୍ଧୁ, ଭାରତ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ବହୁ ଯୁବକୈନ୍ଦ୍ରିକ ଯୋଜନା ମାଧ୍ୟମରେ ସେମାନଙ୍କର ବିକାଶ ହେଉଛି। ଆମେମାନେ ଜାଣିଛେ ଦେଶର ପ୍ରଗତି ଓ ସମୃଦ୍ଧିରେ ଯୁବ ଦକ୍ଷତା ବିକାଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆଜିର ଯୁବପିଢ଼ି ଆସନ୍ତାକାଲିର ଭବିଷ୍ୟତ। ଯଦି ସେମାନଙ୍କୁ ସଠିକ୍ ଦିଗ୍ଦର୍ଶନ ଏବଂ କାର୍ଯ୍ୟକ୍ଷେତ୍ର ଅନୁଯାୟୀ ଦକ୍ଷତା ପ୍ରଦାନ କରାଯାଏ, ସେମାନେ କୁଶଳୀ ହେବେ ଏବଂ ଦେଶର ବିକାଶ ଧାରାରେ ଭାଗିଦାରୀ ହୋଇପାରିବେ। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ନାଁ କରିବା ସହ ସାମାଜିକ ସ୍ଥିରତା ଓ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଏହି ଅବସରରେ ଆଜି ରହିଛି ଆଲୋଚନା, ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଅଖିଳ ତରାଇ।
2: ଆଜିର ବିଷୟବସ୍ତୁଟି ହେଉଛି ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା। ବନ୍ଧୁଗଣ, ଭାରତ ଆଜି ବିଶ୍ୱର ସବୁଠାରୁ କମ୍ ବୟସ୍କ ଦେଶ। ଆମ ପାଖରେ ବିଶାଳ ଯୁବଶକ୍ତିର ଏକ ଅଫୁରନ୍ତ ଭଣ୍ଡାର ଅଛି, କିନ୍ତୁ ଆମକୁ ଗୋଟିଏ କଥା ବୁଝିବାକୁ ହେବ ଯେ କେବଳ ଜନସଂଖ୍ୟାର ଯୁବକମାନଙ୍କ ସଂଖ୍ୟା ଅଧିକ ହେଲେ ଦେଶର ପ୍ରଗତି ଆପେ ଆପେ ହୋଇଯାଏ ନାହିଁ। ସେହି ଯୁବଶକ୍ତି ଯେତେବେଳେ ଦକ୍ଷତା ବା ସ୍କିଲ୍ ସହିତ ଯୋଡ଼ି ହୁଏ, ସେତେବେଳେ ଯାଇ ଦେଶର ଅସଲ ବିକାଶ ହୁଏ। ଆଜିର ଆଧୁନିକ ସମାଜ ବହୁତ ଦ୍ରୁତଗତିରେ ବଦଳୁଛି। ଆମେ ଏକ ବୈଷୟିକ ଏବଂ ପ୍ରତିଯୋଗିତାମୂଳକ ଯୁଗରେ ବଞ୍ଚୁଛୁ। ପୂର୍ବରୁ କେବଳ ଗୋଟିଏ ସାଧାରଣ ଡିଗ୍ରୀ ହାସଲ କରିନେଲେ ଚାକିରି ମିଳିଯାଉଥିଲା, କିନ୍ତୁ ଆଜି ସମୟ ବଦଳିଛି। ଆଜି କାଗଜ କଲମର ଡିଗ୍ରୀ ଅପେକ୍ଷା ଆପଣଙ୍କ ହାତରେ କି ସ୍ପେଶାଲ ହୁନର ଅଛି ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଚ୍ଚଶିକ୍ଷା ପାଇ ମଧ୍ୟ ଅନେକ ସମୟରେ ଯୁବପିଢ଼ି ବେକାର ହୋଇ ବସୁଛନ୍ତି। ଏହାର ଏକମାତ୍ର କାରଣ ହେଉଛି ସ୍କିଲ୍ କେପ୍ ବା ଦକ୍ଷତାର ଅଭାବ। ବଜାରରେ ଯେଉଁ କାମର ଚାହିଦା ଅଛି, ଆମ ଯୁବପିଢ଼ିଙ୍କୁ ସେହି ବ୍ୟବହାରିକ ଶିକ୍ଷା ମିଳିପାରୁ ନାହିଁ। ଶ୍ରୋତା ବନ୍ଧୁ, ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଆଗରେ ଏକ ବଡ଼ ସ୍ୱପ୍ନ ରଖିଛନ୍ତି, ଭିଜନ 2047 ବା ବିକଶିତ ଭାରତ 2047। ଯେତେବେଳେ ଭାରତ ଆସନ୍ତା 2047 ମସିହାରେ ନିଜ ସ୍ୱାଧୀନତାର 100 ବର୍ଷ ପୂରଣ କରିବ, ସେତେବେଳେ ଆମ ଦେଶ ବିଶ୍ୱର ସବୁଠାରୁ ଆଗୁଆ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଭାବେ ଉଭା ହେବାର ଲକ୍ଷ୍ୟ ରଖିଛି। କିନ୍ତୁ ଏହି ଭିଜନ ବା ସ୍ୱପ୍ନକୁ ସାକାର କରିବା ପାଇଁ ସବୁଠାରୁ ବଡ଼ ସାରଥୀ ହେଉଛନ୍ତି ଆମର ଯୁବପିଢ଼ି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ 21ତମ ଶତାବ୍ଦୀର ଭାରତକୁ ଆଗକୁ ନେବାକୁ ହେଲେ ଯୁବକମାନଙ୍କୁ କେବଳ ଶିକ୍ଷିତ ନୁହେଁ, ବରଂ ସ୍କିଲ୍ ବା ଦକ୍ଷ କରିବାକୁ ହେବ। ଏହି ସମୟ ହେଉଛି ଯୁବପିଢ଼ିଙ୍କ ପାଇଁ ନିଜ ଦକ୍ଷତା ବଳରେ ଦେଶର ଭାଗ୍ୟ ବଦଳିବାର ସୁବର୍ଣ୍ଣ ସୁଯୋଗ। ଭିଜନ 2047 କେବଳ ଏକ ସରକାରୀ ନୀତି ନୁହେଁ, ଏହା ପ୍ରତ୍ୟେକ ଭାରତୀୟ ଯୁବକଙ୍କର ଆତ୍ମନିର୍ଭରଶୀଳ ହେବାର ଏକ ସଂକଳ୍ପ। ଯଦି ଆମ ଯୁବପିଢ଼ି ବିଶ୍ୱସ୍ତରୀୟ ଦକ୍ଷତା ହାସଲ କରିବେ, ତେବେ ବିଶ୍ୱର ଶ୍ରମ ବଜାରକୁ ଭାରତ ହିଁ ନିୟନ୍ତ୍ରଣ କରିବ। ଯୁବ ଦକ୍ଷତା ଓ ଆତ୍ମବିଶ୍ୱାସର ପ୍ରତୀକ ଯେତେବେଳେ ଆମେ ଭାରତୀୟ ଯୁବପିଢ଼ିଙ୍କ ଦକ୍ଷତା ଓ ମେଧାଶକ୍ତି ବିଷୟରେ କଥା ହେଉ, ସେତେବେଳେ ଆଖି ଆଗକୁ ଆସେ ଚନ୍ଦ୍ରଯାନ ଅଭିଯାନର ଅଭୂତ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବାରେ ଗୌରବ ହାସଲ କଲା। ଆପଣ ଜାଣନ୍ତି ଏହି ଐତିହାସିକ ସଫଳ ପଛରେ ପ୍ରକୃତ କାରଣ କ'ଣ? ଏହା କେବଳ କିଛି ଯନ୍ତ୍ରପାତିର କମାଲ ନଥିଲା, ଏହା ଥିଲା ଆମର ଶହ ଶହ ଯୁବ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ନୂତନ ଉଦ୍ଭାବନ ଶକ୍ତି ଏବଂ ଦୃଢ ଇଚ୍ଛା ଶକ୍ତି। ଚନ୍ଦ୍ରଯାନ ପ୍ରମାଣ କରିଦେଲ ଯେ ଯଦି ଆମ ଯୁବପିଢ଼ିଙ୍କୁ ସଠିକ୍ ଦକ୍ଷତା ଏବଂ ସୁଯୋଗ ମିଳେ, ତେବେ ସେମାନେ ମହାକାଶକୁ ନେଇ ପୃଥିବୀ ପର୍ଯ୍ୟନ୍ତ ଭାରତର ପତାକା ଉଡାଇ ପାରିବେ। ଆଜିର ଯୁବପିଢ଼ିଙ୍କୁ ଏହି ସଫଳତାରୁ ଆତ୍ମବିଶ୍ୱାସ ନେବାକୁ ହେବ ଯେ ଆମେ କୌଣସି ଗୁଣରେ କାହାଠାରୁ କମ୍ ନୁହେଁ। ବନ୍ଧୁଗଣ, ସମୟ ଶୀଘ୍ର ବଦଳୁଛି। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ ଦେଇ ଗତି କରୁଛୁ, ତେଣୁ ପାରମ୍ପରିକ ଚାକିରିର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ଯୁବପିଢ଼ିଙ୍କୁ ନୂଆ ଯୁଗର ଚାହିଦା ମୁତାବକ ଭବିଷ୍ୟତର ଦକ୍ଷତା ବା ଫ୍ୟୁଚର ସ୍କିଲ୍ ଶିଖିବାକୁ ପଡ଼ିବ, ଯେମିତିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନ୍ ଲର୍ଣ୍ଣିଂ, ଡାଟା ସାଇନ୍ସ ଏବଂ ଆନାଲିଟିକ୍ସ, ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି, ଯାହା କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ବିପ୍ଳବ ଆଣୁଛି। ଏହି ସମସ୍ତ ବିଷୟ ଆଗାମୀ ଦିନରେ ନିଯୁକ୍ତି ପାଇଁ ସବୁଠାରୁ ବଡ଼ ମାଧ୍ୟମ ସାଜିବ। ଯେଉଁ ଯୁବକମାନେ ଏହିସବୁ ଫ୍ୟୁଚର ସ୍କିଲ୍ର ନିଜକୁ ମାହିର କରିବେ, ସେମାନଙ୍କ ପାଇଁ ରୋଜଗାରର ଅସଂଖ୍ୟ ବାଟ ଫିଟିଯିବ। ତେବେ ଦକ୍ଷତା ବିକାଶ କହିଲେ କେବଳ କମ୍ପ୍ୟୁଟର କିମ୍ବା ଡିଜିଟାଲ ସ୍କିଲ୍ ବୁଝାଏ ନାହିଁ, ଏହା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରେ, ସ୍ଥାନୀୟ ହସ୍ତଶିଳ୍ପରେ ବିଶ୍ୱସ୍ତରୀୟ ମାର୍କେଟିଂ ହୋଇପାରେ, କୌଣସି ମେକାନିକାଲ ବା ମ୍ୟାନେଜମେଣ୍ଟ ମଧ୍ୟ ହୋଇପାରେ। ଯେତେବେଳେ ଆମର ଯୁବପିଢ଼ି କୌଣସି ଏକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ, ସେମାନେ କେବଳ ଚାକିରି ପଥରେ ଦୌଡ଼ିବେ ନାହିଁ, ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତା ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ୍ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ୍ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ, ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି ପାଲଟିବ ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ଯୋଗ ପଞ୍ଚାୟତ ସ୍ତର ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ। ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: आजी तो पार्टी दरकार प्रथमे चैंपियन सहित सेल्फी उठेबा आईडिया एची पार्टी करिबा चलो पिज्जा पार्टी ये चल तो कार्ड ओपन दे
2: मो कार्ड रो डिटेल्स मु निजे ही भरिबी आरबीआई कहे जे निजर पिन ओटीपी सीवीवी किंबा इंटरनेट बैंकिंग पासवर्ड कहा सहित शेयर करंतु नहीं ऑनलाइन बैंकिंग केवल निजर कंप्यूटर मोबाइल एवं सिक्योर नेटवर्क द्वारा करंतु
1: बाय गर्ल्स कुआडे जाउछु सुनि परलुनी नो शेयरिंग
2: आरबीआई कहे सचेत होवंतु सतर्क रहंतु
3: अधिक सूचना पई 14440 को मिस्ड कॉल दियंतु भारतीय रिजर्व बैंक द्वारा जनहित रे जारी
4: नमस्कार आकाशवाणी कटक आंचलिक संवाद पढ़ुछंती आशुतोष पति मुख्य संवाद पुरी रे आसंता काली नवजौवन बेसरे श्रद्धालुंकु दर्शन देबे चतुर्धा मूर्ति आसंता 19 तारिख रे हेबो श्रीजीवंक श्रीअंगरे व्यवहृत अलंकारर गणति मणति सफेई मित्रंक अवदानकु सम्मान जणाई आसंता काली देशव्यापी पालन कराजिबो नमस्ते दिवस ओजन उत्सवरे शिशुमानंक नियमित स्वास्थ्य जांच ओ खाद्यरे पोषण मान सुनिश्चित करिबा उपरे सरकारंक गुरुत्व एवं राज्यर विभिन्न स्थानरे आसंता 20 तारिख पर्यंत वर्षा संभावना महाप्रभुंक विश्वप्रसिद्ध पुरी रथयात्राकु आउ दुई दिन बाकी रहिला एथिलागि श्रीमंदिर प्रशासन पक्षरु समस्त प्रस्तुति चूड़ान्त पर्यायरे पहुंचिछि आसंता काली नेत्रोत्सव ओ नवजौवन बेशरे श्रद्धालुंकु महाप्रभु दर्शन देबे परंपरा अनुसारे श्री सुदर्शन देवंक बुणाट नीति शेष होबा परे चक्क अपसर कराजिबो यापरे महाप्रभुंक मंगल आरती मैलम अवकाश नीति शेष कराजाइ दश अवतार ठाकुर बाहुड़ा विजय करिबे परे ताटी फेटिबा सह श्री विग्रह मानकर नवजौवन दर्शन अनुष्ठित हेबो नीति निर्घंट अनुसारे आसंता काली अपराह्न प्राय 2 परठारु प्रथम भितरकाठ निकटरु परिमाणिक दर्शन उपरे सर्वसाधारण दर्शन अनुष्ठित हेबो अणवसर त्रयोदशी तिथिरे आज श्रीमंदिर श्रीजीवंकर घणालागी नीति अनुष्ठित होईछि श्रद्धास्वारंक घरु स्वतंत्र भावे प्रस्तुत खळी घंट छता पटुआरे श्रीमंदिर को विजय होईतिला महाप्रभुंक श्रीअंगरे एक दिव्य खळी प्रलेप लागी करा जायछि यहापर पुनर्बार घणालागी करा जायथिबा बेले बेहरण द्वार बंद करा जाय जय विजय द्वार फिटाजिबा सह अन्यान्य नीतिमान अनुष्ठित हेबो परे दत्त महापात्रंक घरु खड़ी आसिबा सह खड़ी लागी नीति अनुष्ठित हेबो परवर्ती समय रे दत्त महापात्र सेवक माने बनक लागी नीति कराइबे विश्व प्रसिद्ध पुरी रथयात्रा पूर्वरु श्रद्धालुंकु सुरक्षा तथा विभिन्न सुविधा संपर्कित प्रस्तुति को नहीं पुरी ठारे मुख्यमंत्रीक परामर्शदाता प्रकाश मिश्र समीक्षा करिछंती रथयात्रा समय रे लक्ष लक्ष श्रद्धालुंकु आगमन को दृष्टि रखी सेमानक सुविधा पई विभिन्न व्यवस्था ग्रहण करबाकु वरिष्ठ अधिकारी मानकु से परामर्श देथिले श्री मिश्र समन्वित नियंत्रण कक्षर सीसीटीवी क्षमता को अनुधान करबा परे श्रीमंदिर जाई पट्टीदियंकु दर्शन करथिले भुवनेश्वर इस्कन मंदिर रे आसंता गुरुवार दिन रथयात्रा अनुष्ठित हेबो एथिपाई कमिश्नरेट पुलिस पक्षरु ट्राफिक कटकणा जारी करा जायछि रथयात्रा दिन अपराह्न 3 यात्रा शेष पर्यंत कटकणा बलवत्र रहिबो सेहिपरि बाहुडा यात्रा एवं सुनावेश समय रे मध्य कटकणा लागू रहिबो जरूरीकालीन सेवारे नियोजित जानवाहन पई कटकणा लागू हेबो नाही बोली कमिश्नरेट पुलिस पक्षरु कुहा जायछि पुरी रे आसंता 19 तारिख रे श्रीजीवंक श्रीअंगरे व्यवहृत ओ स्नान पूर्णिमारे उलागी अलंकार गणति मणति हेबो गणति कार्य राज्य सरकारंक अनुमोदित मार्गदर्शिका अनुसार हेबो भितर रत्नभंडार रे गच्छित अवशिष्ट अलंकारर गणति मणति तारिख परे स्थिर हेबो बोली श्रीमंदिर प्रशासन पक्षरु कुहा जायछि सामाजिक न्याय और सशक्तिकरण मंत्रालय पक्षर् सफेई मित्रों अवदान को सम्मान जणाई एवं देश में आरंभ होता सुरक्षित और जांत्रिक स्वच्छता व्यवस्थार 3 पूर्ति अवसर में आसंता काली नमस्ते दिवस पालन हो मंत्रालय पक्ष कोलकाता रवींद्र सदन में मुख्य उत्सव पालन हो उत्सव में विभाग मंत्री डॉ वीरेन्द्र कुमार और विभाग राष्ट्रमंत्री रामदास अठावाले जोगदेवार कार्यसूची रही राज्यर समस्त सहरांचल स्थानीय संस्था आसंता काली नमस्ते दिवस पालन हो एनेइ गृह और नगर उन्नयन विभाग पक्षर् समस्त महानगर निगम पौरपालिका और विज्ञपित अंचल परिषद को निर्देश जारी करा जाई छि ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସମସ୍ତ ମହାନଗର ନିଗମର କମିଶନର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ, ନମସ୍ତେ ପରିଚୟପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ରାଜ୍ୟରେ ଚାଲୁଥିବା ଓଜନ ଉତ୍ସବ ପରିପ୍ରେକ୍ଷୀରେ ଶିଶୁଙ୍କ ପୋଷଣ ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମହାଲିଙ୍ଗ ଲୋଇସିଙ୍ଗା ବ୍ଲକର ହୀରାପୁର ଅଙ୍ଗନବାଡ଼ି କେନ୍ଦ୍ର ଏକ ବୁଲି ଦେଖିବା ସହ ସେଠାରେ ଶିଶୁମାନଙ୍କର ପୋଷଣ ସ୍ଥିତି, ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ସୁପୋଷିତ ଓ ସୁସ୍ଥ କରି ଗଢ଼ି ତୋଳିବା ପାଇଁ ପୋଷଣ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଜନ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କର ଓଜନ, ଉଚ୍ଚତା ଓ ପୋଷଣ ସ୍ଥିତିର ନିୟମିତ ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ମନ୍ତ୍ରୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଖାଦ୍ୟରେ ପୋଷଣର ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ ପହିଲାରୁ ଆରମ୍ଭ ହୋଇଥିବା ଓଜନ ଉତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀରେ ନିଯୁକ୍ତି ଦିଆଯିବ। ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ 1108 ନୂତନ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ 238 ଅଧିକାରୀ ଏବଂ ବିଭିନ୍ନ ରୋଗର ଚିହ୍ନଟ ଓ ପରୀକ୍ଷଣ ପାଇଁ 380 ଲ୍ୟାବ୍ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100 ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ 4,470 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ 344,000 ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଅଭିଯାନରେ ନିକ୍ଷୟ ମିତ୍ର ପଦକ୍ଷେପ ମାଧ୍ୟମରେ 28,348 ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନ ଗତ ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର 7ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପରବର୍ତ୍ତୀ ପିଢ଼ି ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି। ସୂଚନା ଅନୁସାରେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରରୁ 506 ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 261 ଜଣ ହେଉଛନ୍ତି ମହିଳା। ଶିଳ୍ପଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଓ ଅଂଶଗ୍ରହଣକୁ ଏହା ଦର୍ଶାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ତ୍ରୀ ଦକ୍ଷତା କେନ୍ଦ୍ରରେ ସ୍ୱତନ୍ତ୍ର ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭିଭି ଜିରାମଜୀ ଯୋଜନାକୁ ପ୍ରଭାବଶାଳୀ ଭାବେ ରୂପାୟନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବନୀକରଣ ଆଦି କାର୍ଯ୍ୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ରେ 2 ଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ୍ସ୍ତରୀୟ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ମଧ୍ୟକ୍ଷେତ୍ର, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ମୋଟ 11 ଡିଭିଜନ୍ରୁ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ଆସନ୍ତା ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ହେବାକୁ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
5: ବର୍ତ୍ତମାନ ଗୋଟିଏ ଅପରବାୟୁ ଘୂର୍ଣ୍ଣିବଳୟ ଯେଉଁଟାକି ରହିଛି ଆମର ଉତ୍ତର ବଙ୍ଗୋପସାଗର ଏବଂ ତା ପାଖାପାଖି ଦକ୍ଷିଣ ବାଂଲାଦେଶ ଯେଉଁଟାକି ସମୁଦ୍ର ପତନ ଠାରୁ 4.5 to 5.8 କିଲୋମିଟର ଉଚ୍ଚତାରେ ରହିଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରଗଡ଼ି ଏବଂ ଝଟକା ପବନ 30-40 କିଲୋମିଟର ପର ଆୱାର୍ ରହିପାରେ।
4: ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 26,975 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 43,024 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ, କୋରାପୁଟ, ନୟାଗଡ଼, ଦେବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
6: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
7: କରେକ୍ଟ,
6: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
8: RBI କହେ
9: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
10: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
11: ଆଜିର ପ୍ରସଙ୍ଗ, ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030 ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। 2024 ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025 ଏହା 35.4%କୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି। 2024 ଏହି କ୍ଷେତ୍ର 1.86 ମିଲିୟନ୍ ଟନ୍ ରହିଥିବା ବେଳେ 2025 ମୋଟ 2.99 ମିଲିୟନ୍ ଟନ୍ରେ ପହଞ୍ଚିଛି। ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି। ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି। ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019 ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଦେଶବ୍ୟାପୀ 115 ୟାର୍ଡର ଆଧୁନିକୀକରଣ ପାଇଁ ସରକାର 53,50,00,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି। ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି। ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗ ୟାର୍ଡର କ୍ଷମତାକୁ ପ୍ରାୟ 2 ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ। ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ। ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ। ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ। ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000 ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ। ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି। ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500-600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ। ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି। ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ। ଶୂନ୍ୟ ଅଙ୍ଗାରକାମ୍ଳ
7: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:00। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ କଣ୍ଠରେ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ ଗହଣା ଇଞ୍ଜିନିୟରିଂ ସାମଗ୍ରୀ ଜୈବିକ ଏବଂ ରାସାୟନିକ କେମିକାଲ୍ସ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର ସମୃଦ୍ଧ ଗଣତନ୍ତ୍ର

0: ଆନ୍ତରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମ ଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋକୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟବହାର କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୋରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟାମ୍ବଟି ରୋଡ଼ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1,00,000 ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁଣେ ଜିଲ୍ଲାର ସାସୁର ଜେଜୁରୀ ରୋଡ଼ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5,00,000 ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହି ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଉପକୂଳ ରାଡାର ସ୍ଥଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ, ବାହାରିନ୍, କୁଏତ ଏବଂ ଓମାନ ସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ସ୍ପେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ କେରପ୍ପା କାବାଲୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ପେନ୍ ବାଣିଜ୍ୟ ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି ସବୁଜ ହାଇଡ୍ରୋଜେନ୍ ଉନ୍ନତ ନିର୍ମାଣ ବ୍ୟବସ୍ଥା ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ ଆଜିଠାରୁ ସ୍ପେନ୍ ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136 ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ଼ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ 12 ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି,
3: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କ ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖଡ଼ିଆଳ ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖଡ଼ିଆଳର ଡେଭଲପମେଣ୍ଟ ଆଗକେ ବଢ଼ବା, ଲୋକମାନେ ସଙ୍ଗେ ମତାମତ କରିକି ଏକା କାମ କରିବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ମୋଦିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
2: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
4: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହେଇଛି। ବର୍ଷେ ପୁରାଣୀ ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନା କରିବାରେ। ଆମେ ଆଶା ପୋଷଣ କରୁଛୁ ଆସନ୍ତା ଦିନମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ। ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଯେ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀମାନଙ୍କୁ ଧନ୍ୟବାଦ ଜ୍ଞାପନ।
2: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ସମ୍ମାନ ଗ୍ରହଣ କରିଥିଲେ। ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରିବା ପରେ ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଶିକ୍ଷା ପାଇଁ ଆଗେଇ ଆସିଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ ଆଦିବାସୀ ଅନୁସୂଚିତ ଜାତି ଜନଜାତି ପଛୁଆ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ଦାସ ପ୍ରଭାସ ସାମଲ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାରଙ୍କ ପାଇଁ ଏକ ସଞ୍ଜୀବନୀ ବୋଲି କହିଛନ୍ତି। ସେହିପରି ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ରରାଜ ବାରିକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କହିଛନ୍ତି,
5: ବାସ୍ତବରେ ଏଇଟା ଗୋଟେ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମ ଅଞ୍ଚଳଟା ଗରିବ ଅଞ୍ଚଳ, ଆଦିବାସୀ ଏବଂ ହରିଜନ ସମ୍ପ୍ରଦାୟ ବହୁତ ଅଛନ୍ତି। ସେ ପିଲାମାନେ ଆମେ ଦେଖିଛୁ ଅତୀତରେ ସେମାନଙ୍କର ବାର୍ଷିକ ଫିଜ୍ ଦେଲା ବେଳକୁ ଭାରି କଷ୍ଟ ହଉଥିଲା। ସରକାର ଏ ଯୋଉ ବ୍ୟବସ୍ଥା କଲେ ଯେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଦେୟମୁକ୍ତ ଶିକ୍ଷା କଲେ ବହୁତ ଭଲ ହେଇଛି। ଆମେ ଆଜି ବି ଦେଖୁଛୁ, ଆଜି ଆମର ଯୋଉମାନେ ସିଲେକ୍ସନ ଲିଷ୍ଟରେ ଆସିଥିଲେ ଅତି ଉତ୍ସାହିତ ଥିଲେ। ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଲାଗୁଥିଲେ ସେମାନେ ଯେ ଆଉ କିଛି ତାଙ୍କୁ ଦେୟ ଦେବାକୁ ପଡୁନାହିଁ। ଆଉ ଏ ବ୍ୟବସ୍ଥା ସରକାର ଯୋଉ କରିଛନ୍ତି, ନିଶ୍ଚିତ ଭାବରେ ମୁଁ ତ କହିବି ଆମ ନୂଆପଡ଼ା ଭଳିଆ ଗୋଟେ ଅନଗ୍ରସର ଜିଲ୍ଲାରେ ଏଟା ଆମେ ତାଙ୍କୁ ସ୍ୱାଗତ କରୁଛୁ ସରକାର ପଦକ୍ଷେପ।
2: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମ୍ସିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଏଚ୍ଆଇଭି ଏଡ୍ସ ଗବେଷଣା ଯତ୍ନ କେନ୍ଦ୍ରର ସହଯୋଗରେ ନୂଆପଡ଼ା ବ୍ଲକର 210 ଜଣ ରୋଗୀଙ୍କ ମଧ୍ୟରୁ 60 ଜଣଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
6: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ସଞ୍ଜୁଶ୍ରୀ ବୃନ୍ଦାବନ।
7: ସଞ୍ଜୟପା ଜୁହାର ଜୁହାର।
8: କଳ୍ପନାପା ଜୁହାର।
7: ଆଜି ବହୁତ ଜଲ୍ଦି କଣ ବୈଠକକୁ ପଳାଇ ଆସିଛ?
8: ହଁ, ବର୍ଷା ଦିନ ତ ମଶା ମାନଙ୍କର ଉପଦ୍ରବ ବଢିଯାଇଛି, ତେଣୁ ଝୁଣା ଟିକେ ନଦେଲେ ଆଉ କଣ ଏ ବୈଠକ ଘରେ ବସି ହବ?
7: ଭାଇମାନଙ୍କର ତ ଆଉ ଟିକେ ଦେଖା ଦର୍ଶନ ନାହିଁ,
8: ହଁ
7: ଚାଷ ଲାଗିଯାଇଛି,
8: ହଁ
7: ତେଣୁ ସମୟ ଦେଖିକିରି ଆସୁଛନ୍ତି ଆଉ।
8: ହଁ, ଆମର ପୁଣି ତେଣେ କେତେ କାମ, ତେଣୁ ଆମେ ବୈଠକ ସାରିକି ପୁଣି ଘରକୁ ଯିବା। ତାହେଲେ ଅପା, ଏ ବର୍ଷା ଦିନ ମାଛି ମଶା ମାନଙ୍କର ଉପଦ୍ରବ ବଢିବାରେ ଲାଗିଛି,
7: ଏଇଟା ତ ତାଙ୍କର ସମୟ।
8: ହଁ,
7: ଏଇଥିରେ ତାଙ୍କର ପ୍ରଜନନ କ୍ଷମତା ବଢେ, ଅଧିକ ମଶା ମାଛି ସୃଷ୍ଟି ହୁଅନ୍ତି, ଯୋଉଟାକି ଆମ ସମସ୍ତଙ୍କ ପାଇଁ ବିଭିନ୍ନ ରୋଗର କାରଣ ହେଇଥାଏ।
8: ହଁ, ସେମାନଙ୍କର ବଂଶ ବୃଦ୍ଧି ଆମ ପାଇଁ ବିପଦ, କିନ୍ତୁ ଜୀବ ଯେହେତୁ ସେମାନଙ୍କର ବଂଶ ବୃଦ୍ଧି ହେବ, ସେମାନେ ରହିବେ, କିନ୍ତୁ କଥା ହେଲା ଏଇଠି ଆମେ କେମିତି ସେମାନଙ୍କ ଠାରୁ ବଞ୍ଚିବା, କେମିତି ଆମକୁ ରୋଗ ହେବନି। ଆମେ ତ ସମସ୍ତେ ଜାଣିଛନ୍ତି ମଶା କାମୁଡ଼ିଲେ ଡେଙ୍ଗୁ ଚିକନଗୁନିଆ ଆଉ ଆମର
7: ମ୍ୟାଲେରିଆ ବିଭିନ୍ନ ପ୍ରକାର
8: ରୋଗ ହେଉଛି, ତେଣୁ ଏଇଠି ହେଉଛି ରୋଗର ସମୟ ଯେମିତି ତମେ କହିଲ, ତେଣୁ ଆମେ ଟିକେ ସଚେତନ।
7: ତାପରେ ସଞ୍ଜୁ ଅପା, ମ୍ୟାଲେରିଆ ପାଇଁ କେନ୍ଦୁଝରର ନାଁ
8: ମ୍ୟାଲେରିଆ ପ୍ରବଣ ଏରିଆ।
7: ତା ସହିତ କିଛି ବର୍ଷ ତଳେ ଡେଙ୍ଗୁରେ ଆମର ବଡ଼ବିଲରେ କେତେ ଲୋକ ଅକାଳରେ ଚାଲିଗଲେ, ତେଣୁ ଏସବୁ ପ୍ରତି ଆମେ ଟିକେ ସଚେତନ ଯଦି ନ ହବା, ବିଶେଷ କରି ମ୍ୟାଲେରିଆରୁ ବଞ୍ଚିବା ପାଇଁ ମଶାରୀ ଟାଣିକି ଶୋଇବା, ଘର ଆଖପାଖ ଟିକେ ସଫା ସୁତରା ରଖିବା,
8: ଆଉ ବେଶୀ ଧ୍ୟାନ ଦବା ଯୋଉ ପାଣି ଜମୁଛି, ଏଇ ଭଙ୍ଗା ଡବା ଭଙ୍ଗା ମାଠିଆ କିଛି ଗୋଟେ ପାତ୍ର ପଡିକି
7: ରହିଲା,
8: ସେଇଥିରେ ଯୋଉ ପାଣି ଜମୁଛି, ସେଇ ସ୍ୱଚ୍ଛ ପାଣିରେ ମଶା ମାନେ ଡିମ୍ବ ଦିଅନ୍ତି।
7: ଖାଲି ସେତିକି ନୁହେଁ ସଞ୍ଜୁ ବାବା, ଆଉ ଗୋଟେ କଥା ଆମେ ଟିକେ ବେଳେବେଳେ ଅବହେଳା କରିଦିଅନ୍ତି, ଆମ ଘର ଭିତରେ ମଝିରେ ମଝିରେ ଯେତେବେଳେ ଟିକେ ବର୍ଷା ଛାଡ଼ି ଯାଉଛି, ଗରମ ଟିକେ ଲାଗୁଛି, ଆମେ କୁଲର ରଖିଛନ୍ତି, କୁଲର ଭିତରେ ଯଦି ପାଣି ଜମିକି ରହିଯାଇଛି ତା ଭିତରୁ ବି ମଶା ହଉଛି, ଅଣ୍ଡା ଦେଇଦିଅନ୍ତି,
8: ତେଣୁ ପାଣି ଜମିବାକୁ ଆଖପାଖ ଜାଗାରେ ଦବାନି। ଆଉ ଅପା, ଏଇ ବାହାରେ ଯୋଉ ଖାଦ୍ୟ ପଦାର୍ଥ ଆମର ସବୁ ବିକ୍ରି ହେଉଛି, ଆଜିକାଲି ତ ଛୁଆମାନେ ଫାଷ୍ଟ ଫୁଡ୍ ଖାଇବାରେ ବୀର, ସେ ଖାଦ୍ୟ ପଦାର୍ଥ ଉପରେ ନିଶ୍ଚିତ ଭାବରେ ମାଛି ଏଇ ବର୍ଷା ଦିନେ ବସନ୍ତି।
7: ତେଣୁ
8: କହିବା ଏଠି କାର୍ଯ୍ୟକ୍ରମ ମାଧ୍ୟମରେ ମା ଭଉଣୀ ମାନଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ସ୍ୱାସ୍ଥ୍ୟ ହିଁ ସମ୍ପଦ, ବାହାରେ ଖାଇବା ବିଲକୁଲ କରନ୍ତୁନି। ଆଉ ଏଇ ଗୁପ୍ଚୁପ, ସେ ଗୁପ୍ଚୁପ ପାଣିରେ ଆମର ଜଣ୍ଡିସ ହବାର ବି ଭୟ
7: ରହିଛି। ସେ ଗୁପ୍ଚୁପ ହଉ, ଚାଟ ହଉ, ଯୋଉ ତେଲ ଛଣା ଜିନିଷ ବି ବାହାରେ ମିଳୁଛି, ସେସବୁ ଜିନିଷ ଖୋଲାରେ ଥୁଆ ହଉଛି, ସେଥିରେ ମାଛି ବସୁଛନ୍ତି। ଏଇ ବର୍ଷା ଦିନେ ଟିକେ ଜୀବାଣୁ ମାନେ ଟିକେ ବେଶୀ ସକ୍ରିୟ ହେଇଯାନ୍ତି, ତେଣୁ ସେଇଥିପାଇଁ ଆମର ଏଇ ଦେଖୁନ ନା, ବର୍ଷା ଦିନେ ତରଳ ଝାଡା, ଯୋଉଟା କହିଲ ଜଣ୍ଡିସ,
8: ଜ୍ୱର, ଥଣ୍ଡା, ସବୁ କିଛି ହୁଏ। ତେଣୁ ଆମେ ଟିକେ ସ୍ୱାସ୍ଥ୍ୟର ଯତ୍ନ ନବା। ଆଉ ଅପା, ସବୁରି ମୂଳରେ ତ ଠାକୁର, ତେଣୁ କାର୍ଯ୍ୟକ୍ରମ ପ୍ରଥମରେ ଠାକୁରଙ୍କ ନାଁ ନେଇଯିବା।
7: ନିଶ୍ଚୟ, ଆମେ ଆଗ ଟିକେ ଠାକୁରଙ୍କର ଭଜନ ଟିକେ ଶୁଣିଦବା, ମନଟା ଟିକେ ଭଲ ଲାଗିବ, ତାପରେ କଥା ହବା।
8: ଆଜି ହେଉଛି ସୋମବାର, ପ୍ରଭୁ ଶ୍ରୀ ଭୋଳା ଶଙ୍କର, ତାଙ୍କର ନାଁ ଟିକେ କାର୍ଯ୍ୟକ୍ରମରେ ନବା।
7: ନିଶ୍ଚିନ୍ତ, ଭଜନ ଟିକେ ଶୁଣିବା।

0: ଅପା, ଏବେ ତ ଜଳବାୟୁ ପରିବର୍ତ୍ତନ, ଏ ବର୍ଷ ଆମେ ପ୍ରଥମରୁ ଶୁଣିବାକୁ ପାଇଲେଣି ଏଲିନୋ ପାଇଁ ବର୍ଷା କମ୍ ହେବ, ଆଉ ଆମର ଚାଷବାସ ପାଇଁ ନିଶ୍ଚୟ ଜଳର ଆବଶ୍ୟକତା ରହିଛି। ଧାନ ଚାଷରେ ପ୍ରଚୁର ପାଣି ବା ବର୍ଷାର ଆବଶ୍ୟକତା ରହିଛି। ଚାଷୀ ଭାଇ ଭଉଣୀ ମାନେ ଏଥର ଟିକେ ଚିନ୍ତାରେ ଅଛନ୍ତି, କେମିତି ଚାଷ କରିବେ, କେମିତି ଦି ପଇସା ସେମାନେ ରୋଜଗାର କରିବେ। ଆଉ ରୋଜଗାର କରିବା ତ ଦୂର କଥା ଅପା, ନିଜ ପେଟ ପାଟଣା କଥା, ଘରକୁ ଧାନ ଆସିଲେ ସିନା ସେମାନେ ଚାଉଳ କରି ଖାଇବେ। ତେଣୁ ଏଇଠି ଜଣେ ଭଉଣୀ ଏମିତି ବର୍ଷା କମ୍ ହବ ଜଳବାୟୁ ପରିବର୍ତ୍ତନ ପାଇଁ ସିଏ ଗୋଟିଏ ଭଲ ଜିନିଷ ଚାଷ କରିଛନ୍ତି, ଯାହା ପାଇଁ କି କମ୍ ଜଳ ଦରକାର, ଆଉ କୌଣସି ପ୍ରକାରର ବିଶେଷ ପରିଶ୍ରମର ବି ଆବଶ୍ୟକତା ନାହିଁ।
1: ସଞ୍ଜୟ ଅପା, ତମେ ଏ ମିଲେଟ୍ ଚାଷ କଥା କହୁଛ କି?
0: ହଁ, ଠିକ୍ ଧରିଛ।
1: ତ ମିଲେଟ୍ ଚାଷ ତ ଆମ ସରକାର ବି ଏବେ ପ୍ରୋତ୍ସାହନ କରୁଛନ୍ତି, କମ୍ ପାଣି, ଦେଶୀ ଖତ, ଆଉ କମ୍ ପରିଶ୍ରମ, ଏଥିରେ ମିଲେଟ୍ ଚାଷଟି ଭଲ ହୁଏ।
0: ଆଉ ମିଲେଟ୍କୁ ମହୌଷଧି ସାଙ୍ଗରେ ମଧ୍ୟ ତୁଳନା କରାଯାଉଛି, ଶରୀର ପକ୍ଷେ ଏତେ ହିତକର ମିଲେଟ୍
1: ସବୁ। ଆମର ଦେଖୁନ ସଞ୍ଜୟ ଅପା, ଯେଉଁମାନେ ଡାଇବେଟିସରେ ପୀଡ଼ିତ ସେମାନଙ୍କୁ ଭାତ ଖାଇବା ପାଇଁ ମନା କରାଯାଏ, ଆଉ ଅନ୍ୟାନ୍ୟ ରୋଗୀମାନେ ମଧ୍ୟ ବିଭିନ୍ନ ଖାଦ୍ୟ ସେମାନଙ୍କ ପାଇଁ ବାରଣ କରାଯାଇଥାଏ, କିନ୍ତୁ ମିଲେଟ୍ ଏମିତି ଗୋଟିଏ ଖାଦ୍ୟ ସବୁ ପ୍ରକାର ରୋଗୀ ତାକୁ ଖାଇପାରିବେ, ଆଉ ଯଥେଷ୍ଟ ମାତ୍ରାରେ ପୌଷ୍ଟିକ ଶରୀରକୁ ସେ ଯୋଗାଇଥାଏ।
0: ହଁ, ସେଇଥିପାଇଁ ଆମର ଦେଖୁନ SHG ମାନଙ୍କରେ ଏଥର କେମିତି ମିଲେଟ୍ସ ଚାଷ କରୁଛନ୍ତି, ଆଉ ସମସ୍ତଙ୍କ ଖାଦ୍ୟ ଥାଳିରେ ପ୍ରତ୍ୟେକ ଦିନ କିଛି ମିଲେଟ୍ସ ରହିଲେ ତାହା ସ୍ୱାସ୍ଥ୍ୟ ପାଇଁ ହିତକର,
1: ବହୁତ
0: ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୁବ୍ ଭଲ ମିଲେଟ୍ସ। ତାହେଲେ ଭଉଣୀ ଜଣକ ସେ ମାଣ୍ଡିଆ ଚାଷ ଏଥର କରିଛନ୍ତି, କେମିତି କଣ ସେ ଚାଷ କରୁଛନ୍ତି, କେମିତି ସେ ଦି ପଇସା ଲାଭ ପାଉଛନ୍ତି, ସେ ବିଷୟରେ ସେ କହିଛନ୍ତି ତାଙ୍କ ପାଖରୁ। ତାହେଲେ ଶୁଣିବା,
1: ନିଶ୍ଚୟ ଶୁଣିବା।
0: ଭଉଣୀଙ୍କ ନାଁ ତ ମେନକା, ସେ କେମିତି ମାଣ୍ଡିଆ ଚାଷ କରିଛନ୍ତି ମେନକା ଭଉଣୀ, ସେ ସମ୍ପର୍କରେ ସେ କଣ କହୁଛନ୍ତି ତାହେଲେ ଆମେ ଶୁଣିବା ସହିତ
1: ଆମ ଭାଇ ଭଉଣୀ ମାନେ ମଧ୍ୟ ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମଧ୍ୟ ଶୁଣନ୍ତୁ, କିଛି ସେଥିରୁ ମଧ୍ୟ ସେମାନେ ଉପକାର ପାଇପାରିବେ ଶୁଣିକରି। ମେନକା ଭଉଣୀଙ୍କ ସହିତ ହେଇଥିବା ଆଲୋଚନାକୁ ଟିକେ ଶୁଣିବା।
2: ଭଉଣୀ ନମସ୍କାର।
3: ଆଜ୍ଞା ନମସ୍କାର
2: ଭଉଣୀ, ଆପଣଙ୍କ ପରିଚୟ ଆମ ଶ୍ରୋତା ମାନଙ୍କୁ ଦିଅନ୍ତୁ।
3: ଆଜ୍ଞା, ମୋ ଗ୍ରାମ ହଉଛି କୁରାଡ଼ିଘୋଷା, ଆମ ଜିଲ୍ଲା ହଉଛି କେନ୍ଦୁଝର, ଆମ ବ୍ଲକ ହଉଛି ହାଟଡି।
2: ଆଉ ଭଉଣୀ ଏଥର କଣ ଚାଷ କରିଛନ୍ତି?
3: ମାଣ୍ଡିଆ କରାହେଇଛି, ପନିପରିବା ବିଷୟରେ କରାହେଇଛି। ଆଉ
2: ମାଣ୍ଡିଆ ଚାଷ କରିଛନ୍ତି, କଣ ମନୋଭାବ ନେଇ ଆପଣ ମାଣ୍ଡିଆ ଚାଷ କରିଛନ୍ତି ଏ ବର୍ଷ?
3: ପାଣିପାଗ ଟିକେ ଅସୁବିଧା ଅଛି, କିନ୍ତୁ ତଥାପି ଆମେ ମନ କରିଛୁ। ଆମେ ସବୁ SHG ମା ମାନେ ଆମ ଗାଁରେ ଅଧିକା ଚାଷୀ ମାନେ ବି ସେମାନେ ବି କରିଛନ୍ତି, ଆଉ ମାଣ୍ଡିଆ ଉପରେ ବେଶୀ ଟିକେ ଫୋକସ୍ କରୁଛନ୍ତି। ଯେମିତି ଆମର ଆଗରୁ ଭାତ ଉପରେ ବେଶୀ ଇଏ କରା ହଉଥିଲା, ଏଇନିକା ମାଣ୍ଡିଆକୁ ଆମକୁ ସିଏ କହୁଛନ୍ତି ଭାତ ଥାଳି କତିରେ ମାଣ୍ଡିଆ ଥାଳିଟା ରହିବା ଦରକାର, ଆଉ ସେଇଥିପାଇଁ ତା ଉପରେ ଟିକେ ଫୋକସ୍ କରାହଉଛି ବେଶୀ। ଆଉ କରିକି ହଉଛି ଡାଇବେଟିସ, ଯୋଉ ଅଣ୍ଟା ପିଠି ଯୋଉ ଆଣ୍ଠୁ ଯୋଉ ରୋଗ ହଉଛି, ସେଇ ବିଷୟରେ ସେ କହୁଛନ୍ତି ଯେ ଏଇଟା ଖାଇଲେ ତାର କିଛି ଗୁଣ ଅଧିକା ଅଛି। ଗୋଟେ ଗ୍ଲାସ କ୍ଷୀରରେ ଯେତିକି ଭିଟାମିନ ନାହିଁ, ଗୋଟେ ଚାମଚ ମାଣ୍ଡିଆରେ ଗୁଣ୍ଡରେ ଆମର ସେତିକି ଭିଟାମିନ ଅଛି, ସେଇଥିପାଇଁ ବେଶୀ ଫୋକସ୍ କରାହଉଛି ମାଣ୍ଡିଆ ଉପରେ। ଜଳ ଅଭାବରେ ବି ହେଇପାରିବ, କାରଣ ଏଠି ଆମେ ଠେଙ୍ଗ ଜମିରେ ବି କରୁଛୁ, ପଡ଼ିଆ ଜମିରେ, ଯୋଉ ଜମିରେ ଆମେ ଧାନ ଆମର ହବନି ସେ ଜମିରେ ବି ଆମେ କରିପାରୁଛୁ। ଆମର ଏପଟରେ ଯେତିକି ସବୁ ଗ୍ରୁପ ଅଛି, ଆମେ ଯେତିକି ସବୁ ଚାଷୀ ସବୁ ବାହାରିଛୁ, ଆମେ ସବୁ ସେଇ ମାଣ୍ଡିଆ ଉପରେ ସବୁ ଗ୍ରୁପ ବାଲା ସବୁ ଦଶ ଜଣିଆ ହେଇକି କରାହଉଛି। ଆମକୁ ତା ଭିତରକୁ ବେନିଫିଟ ବି ଆମକୁ ଗଭର୍ଣ୍ଣମେଣ୍ଟରୁ ବି କିଛି ମିଳୁଛି। ଅଧିକା ଆମେ ଅମଳ କଲେ ସିଏ ନେଇଯାଉଛନ୍ତି, ଆମକୁ ବେପାରୀ ରେଟ୍ରେ ନେଇଯାଉଛନ୍ତି, ତାପରେ ଆମେ ଅଧିକା ରେଟ୍ରେ ବି ଏଠି ବାହାରେ ବି ବିକ୍ରି କରିପାରୁଛୁ।
2: ମାଣ୍ଡିଆକୁ ତ ମହୌଷଧି ସହିତ ତୁଳନା କରାଯାଇଛି, ମାଣ୍ଡିଆକୁ ସୁପର ଫୁଡ୍ ବି କୁହାଯାଉଛି, ତେବେ ନିଶ୍ଚିତ ଭାବେ ମାଣ୍ଡିଆର ଅନେକ ଉପକାରିତା ରହିଛି। ଆଉ ପ୍ରତ୍ୟେକଙ୍କ ଖାଦ୍ୟ ଥାଳିରେ କେମିତି ମାଣ୍ଡିଆ ଟିକେ ରହିବ, ସେଥିପାଇଁ ଗାଁଠୁ ସହର ସମସ୍ତଙ୍କୁ ସଚେତନ କରାଯାଉଛି। ତେବେ ଭଉଣୀ କେତେ ବର୍ଷ ହେଲାଣି କରୁଛନ୍ତି ଆପଣ ଚାଷ?
3: 6-7 ବର୍ଷ ହେଲା କରାହଉଛି, ତାର ଇନିସିଏଟିଭ ବି ପାଉଛୁ।
2: ଆଉ କଣ ଲଗେଇଛନ୍ତି ଏଥର ବାଡି ବଗିଚାରେ?
3: ବାଡି ବଗିଚାରେ ପୋଟଳ କରାହେଇଛି, କଲରା, ଜହ୍ନି, କାକୁଡି, ଭେଣ୍ଡି, ବେଶୀ ହଉଛି ପୋଟଳ ଚାଷଟା ବର୍ତ୍ତମାନ ଚାଲିଛି, ତାପରେ କଲରା, ଆଉ ୟା ପରେ କଲରା ଚାଲିବ। ଆମର ଏଇ ଦୁନିଆରେ ବେଶୀ କଲରା ଆମର ବାହାରକୁ ସପ୍ଲାଏ କରାହଉଛି।
2: ହଁ, ଏବେ ତ ବର୍ଷା ଦିନ, ଟିକେ ବର୍ଷା ଦିନରେ ପାଣି ଟିକେ
3: ବିଲ ବାଡ଼ିରେ ପାଣି ହେଇସାରିଲା ପରେ ଆମର ଚତୁର୍ମାସିଆରେ ବାଡି ମାନଙ୍କରେ ଆମେ ସବୁ ବଡ ବଡ ସବୁ ଫିଲ୍ଡ ଗୁରା ସବୁ ଲିଜ୍ ଆଣିଛୁ, ସେଇ ଲିଜ୍ରେ 3-4 ଜଣ ଲେଖା ସେୟାର ହେଇକି କରିଛୁ। ସେଇ ବାଡି ମାନଙ୍କରେ ଆମର କଲରାଟା ଭଲ ଆମଦାନୀ କରାହଉଛି, ତାପରେ ଅଲଗା ପନିପରିବା ବି ହଉଛି, କିନ୍ତୁ କଲରା ଉପରେ ବେଶୀ କରାହେଇଛି।
2: ଏବେ ତ ଘରେ ଘରେ ସମସ୍ତଙ୍କୁ ଡାଇବେଟିସ କହିଲା ଭଳିଆ, ତେଣୁ କଲରାଟାକୁ ସମସ୍ତେ ବେଶୀ ଖାଇବାକୁ ବି ନଉଛନ୍ତି, ପସନ୍ଦ ବି କରୁଛନ୍ତି, କାହିଁକି ନା ସୁଗାରକୁ କଣ୍ଟ୍ରୋଲ କରିବ।
3: କଲରା ବି ଭଲ ଉଚ୍ଚା ରେଟ୍ ବି ରହୁଛି।
2: ଯାହା ହଉ, କେବଳ ଯେ ଆପଣ ମାଣ୍ଡିଆ ଚାଷ କରୁଛନ୍ତି ତାହା ନୁହେଁ, ଆପଣ ବିଭିନ୍ନ ପ୍ରକାର ପନିପରିବା ବି ଘରେ ଲଗେଇଛନ୍ତି। ତେବେ ଆପଣ ତ କହିଲେ ଯେ ମାଣ୍ଡିଆ ପାଇଁ ଟିକେ କମ ଜଳ ଆବଶ୍ୟକ, ଆଉ ଜମି ଉର୍ବର ନହେଲେ ବି ହେଇପାରିବ। ଆପଣ ଯେମିତି କହିଲେ ଠେଙ୍ଗ ଜମିରେ ବି ଆପଣ କରୁଛନ୍ତି, ତେଣୁ ଟିକେ କମ ପରିଶ୍ରମ କଲେ ବି ଭଲ ଫସଲ ମିଳିବ ନାହିଁ? ଏହା ପାଇଁ କଣ ଯତ୍ନ ଦରକାର? ମାଣ୍ଡିଆ ପାଇଁ କଣ କେମିତି ସାର ପ୍ରୟୋଗ କରନ୍ତି?
3: ହଁ, ସାର ଆମର ଏଠି ଆମେ ଜୈବିକ ଉପାୟରେ କରୁଛୁ। ଆମର ଏଠି ହାଣ୍ଡି ଖତ ଆମେ ନିଜେ ତିଆରି କରୁଛୁ, ହାଣ୍ଡି ଖତ କରାହେଇକି ଦିଆ ହଉଛି। ତା ପାଇଁ ବି ଆମେ ହଉଛି ସବୁ ବୋତଲ ସଂଗ୍ରହ କରିକି ଆମର ସବୁ ସାର ମାନେ ଆସୁଛନ୍ତି, ଆମ କତୁରୁ କିଛି କିଣି ନେଇ ଯାଉଛନ୍ତି। ଏଠି ଚାଷୀ ମାନେ ବି ଆମ କତୁରୁ କିଣିକି ନଉଛନ୍ତି। ଆମେ ସବୁ ଅଗ୍ନାସ୍ତ୍ର ଆଉ ଜୀବାମୃତ ଏସବୁ ଜୈବିକ ଉପାୟରେ ସବୁ କରିକି ସବୁ ପତ୍ର ଫତ୍ର ଦେଇକି ପଚା କରିକି ସବୁ ତିଆରି କରାହଉଛି। ଗୋବର ଖତ ଦିଆ ହେଇକି ଆଉ ମୁତୁରି ସବୁ ଦିଆ ହେଇକି କରା ହଉଛି ଆଉ। ସେଇ ଖତଟାକୁ ଦିଆ ହେବା ଦ୍ଵାରା ଗଛର ଉର୍ବର ଭଲ ହଉଛି, ଫଳ ବି ଭଲ ହଉଛି, ତା ଦେହରେ ଆମର ମାଟିଟା ବି ସୁରକ୍ଷିତରେ ରହୁଛି। ଆଉ ମାଟି ଉପରେ ଆମର ଆଉ କିଛି ମାନେ ଅସୁବିଧା ହେବା ପାଇଁ ନାହିଁ। ଆଗକୁ ଦିନକୁ ଦିନ ମାଟିର କିଛି ଯେମିତି ଖରାପ ପ୍ରଭାବ ନ ପଡିବ, ଆମେ ସେଇଥିପାଇଁ ଜୈବିକ ଉପାୟରେ ଏଇ ଚାଷଟା କରୁଛୁ ଆଉ। ଆଉ ଲୋକଙ୍କୁ ବି ସଚେତନ କରାହଉଛି, ଆଗକୁ ସାରର ଯୋଉ ଅଭାବ ହେଲାଣି ଦିନକୁ ଦିନ, ଯେମିତି ସରକାର ସବୁ ବଢେଇ ଦଉଛନ୍ତି ରେଟ୍, ଆମେ ମୁଣ୍ଡରେ ସବୁ ହାତ ଦେଇକି ବସୁଛୁ ଯେ ଆମେ କଣ କରିବୁ। ଆମେ ଯଦି ଜୈବିକ ଉପାୟରେ ଚାଷ ନ କରିବା, ମାଟିକି ଯଦି ଆଗରୁ ଆମେ ସୁରକ୍ଷିତ ନ ରଖିବା, ଆମେ ତ ପାଇବାନି ଆଗକୁ ସାର, ଆମେ କେମିତି ଚାଷ କରିବା। ଆମେ ସେଇଥିପାଇଁ ଆଗକୁ ଲୋକଙ୍କୁ ସଚେତନ କରିବା ପାଇଁ ସବୁ ତିଆରି ପ୍ରଣାଳୀ ସବୁ ଶିଖା ହଉଛି, ବି ଆମେ ନିଜେ ପ୍ରସ୍ତୁତ କରୁଛୁ।
2: ବହୁତ ଭଲ କଥାଟିଏ କହିଲେ ଭଉଣୀ, ଯେ ଜୈବିକ ଉପାୟରେ ଆପଣ କରୁଛନ୍ତି, ଆପଣ ଖତ ଦଉଛନ୍ତି। ଦେଖନ୍ତୁ ଭଉଣୀ, ଯୋଉ କଥା କହିଲେ ମାଟିର ଉର୍ବର ଶକ୍ତି ହଉଛି ଆବଶ୍ୟକ। ମାଟିର ଉର୍ବର ଶକ୍ତି ବିଭିନ୍ନ ପ୍ରକାର ସାର ବଜାରରେ ମିଳୁଥିବା ସାର କେମିକାଲ ପ୍ରୟୋଗ ଦ୍ଵାରା ମାଟିର ଉର୍ବର ଶକ୍ତି କମିଯିବ। ଆଜି ସିନା ବା ଏଇ କିଛି ବର୍ଷ ଆମେ ଦିଟା ଭଲ ଫସଲ ପାଇବା, ଦି ପଇସା ଅଧିକ ରୋଜଗାର କରିବା, କିନ୍ତୁ ଭବିଷ୍ୟତରେ ସେ ମାଟିର ଉର୍ବର ଶକ୍ତି କମିଯିବ, ଆଉ ଏମିତି ଦିନ ଆସିବ ସେ ଭୂଇଁରେ ଆଉ କିଛି ଫଳିବନି। ତେଣୁ ନିଶ୍ଚିତ ଭାବେ ମାଟିର ଉର୍ବର ଶକ୍ତିକୁ ବଞ୍ଚେଇ ରଖିବା ପାଇଁ, ମାଟିକୁ ଉର୍ବର କରିକି ରଖିବା ପାଇଁ ଆମକୁ ଜୈବିକ ଉପାୟରେ ଚାଷ କରିବାକୁ ପଡିବ। ତେବେ ଭଉଣୀ, କଣ ସରକାରୀ ସହାୟତା ରହିଛି ମାଣ୍ଡିଆ ଚାଷ ପାଇଁ? ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କୁହନ୍ତୁ, ସେମାନେ ବି ଭବିଷ୍ୟତରେ ଚାହିଁଲେ କରିପାରିବେ।
3: ମାଣ୍ଡିଆ କରିବା ଦ୍ଵାରା ଆମକୁ ଇନ୍ସେଣ୍ଟିଭ ବି ତା ଭିତରୁ କିଛି ମିଳୁଛି, ଆଉ ଆମେ ମାଣ୍ଡିଆରେ ଯେତିକି ସବୁ କରୁଛୁ ତାକୁ ଅଧିକା ପଇସା କେମିତି କରିବୁ। ପ୍ରତ୍ୟେକ ଘରେ ଘରେ କଣ, ସ୍କୁଲ ମାନଙ୍କରେ କଣ, ଅଙ୍ଗନବାଡିରେ କଣ, ସବୁ ଯୋଉ ଦିଆ ହଉଛି ସବୁ ଉଚ୍ଚା ରେଟ୍ରେ ଆମେ ବିକ୍ରି କରୁଛୁ। ସେମାନେ ନେଇକିନି ଛୁଆଙ୍କୁ ସବୁ ଦିଆ କରାଉଛନ୍ତି, ପିଲାମାନେ ଖାଉଛନ୍ତି। ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ ମାଣ୍ଡିଆ ମେସିନ୍ ମିଳିଛି, ଆମେ ସେଥିରେ ମାଣ୍ଡିଆ ଗୁଣ୍ଡ କରୁଛୁ, ଛତୁଆ ଗୁଣ୍ଡ କରୁଛୁ, ହଉଛି ହଳଦୀ ପ୍ୟାକିଂ କରୁଛୁ, ସବୁ ଅଲଗା ସବୁ ଆମର ସଂସ୍ଥା ଅଛି, ଆମେ ସବୁ ଗ୍ରୁପରେ ତିଆରି କରୁଛୁ ଆଉ।
2: ଦେଖନ୍ତୁ, ମାଣ୍ଡିଆର ଉପକାରିତା ଅନେକ, ସେଥିପାଇଁ ସେ ସରକାର କରିଛନ୍ତି ଯେ ସ୍କୁଲ ପିଲାମାନଙ୍କୁ ବି ମାଣ୍ଡିଆ ଲଡୁ ଦିଆଯାଉଛି।
3: ମାଣ୍ଡିଆ ଲଡୁ ଦିଆ ହଉଛି ଆଉ ମାଣ୍ଡିଆ ଗୁଣ୍ଡ ସବୁ କରାହେଇକି ବିକ୍ରି କରାହଉଛି ଆଉ।
2: ବହୁତ ଭଲ କଥା, କାହିଁକି ନା ସମସ୍ତେ କିଛି ନା କିଛି ମାଣ୍ଡିଆ ପ୍ରତ୍ୟେକ ଦିନ ଖାଇଲେ ଶରୀର ପାଇଁ ଖୁବ ଉପକାରୀ। ସେ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲରେ ରଖିଥାଏ, ଆମର ବ୍ଲଡ ସୁଗାରକୁ କଣ୍ଟ୍ରୋଲରେ ରଖିଥାଏ, ଆମର ଅନେକ ରୋଗ ସେ ଭଲ କରିଥାଏ।
3: ଯେମିତି ଧାନ ଚାଷ କରିବା ପାଇଁ ଲୋକ ଆଗ୍ରହ ବଳଉଛନ୍ତି, ସେମିତି ମାଣ୍ଡିଆ ଚାଷ କରିବା ପାଇଁ କାଳେ ଲୋକ ପଛେଇ ଯିବେ ବୋଲି ସେମାନେ ଲୋକଙ୍କୁ ପଇସା ଆକାରରେ କିଛି ଦଉଛନ୍ତି। ଆଉ ହଉଛି ଏଇ ମାଣ୍ଡିଆକୁ ଆମେ ବାହାରେ ଯଦି ନ ବିକ୍ରି କରିପାରିବ, ସେମାନଙ୍କର ଅଫିସ ଅଛି, ସେମାନେ ନେଇକି ତାଙ୍କର ବ୍ୟବସାୟ ଆକାରରେ ସବୁ ନେଇ ଯାଉଛନ୍ତି କିଣିକି ଆମ କତୁରୁ। ମାଣ୍ଡିଆ ଉଚ୍ଚା ରେଟ୍ରେ ବି ସେମାନେ ଦଉଛନ୍ତି, ଗଭର୍ଣ୍ଣମେଣ୍ଟ ବି ଆମକୁ ବିନା ଇଏରେ ପଇସା ଦଉଛି, ଆମେ ବି ମାଣ୍ଡିଆ ଚାଷ କରିକି ସେଥିରୁ ବେନିଫିଟ ପାଉଛୁ। ମାଣ୍ଡିଆ ଚାଷ କରିବା ଦ୍ଵାରା ଆମ ସବୁଠାରେ ଉପକୃତ ପାଇବା ଦ୍ଵାରା ଆମ ଦେହ ବି ଠିକ୍ ଠାକ୍ ସବୁ ରହୁଛି, ରୋଗ ପ୍ରତିଷେଧକ ଶକ୍ତି ଆମକୁ ମାଣ୍ଡିଆ ଖାଇବା ଦ୍ଵାରା ବଢଉଛି, ସବୁ ରୋଗକୁ କଣ୍ଟ୍ରୋଲ କରିକି ରଖୁଛି। ଏଥିପାଇଁ ମାଣ୍ଡିଆ ଉପରେ ବେଶୀ ଫୋକସ କରାହଉଛି ଆଉ।
2: ଦେଖନ୍ତୁ,
3: ମାଣ୍ଡିଆ ଆମର କରିବା ଦ୍ଵାରା ଢେର ପ୍ରକାର ଆଇଟମ ବି ଆମେ ଶିଖିଲୁଣୁ, ଆମେ ସମସ୍ତେ ଯଦି ବୁଝଉଛୁ, ମାଣ୍ଡିଆ ତମେ ଲଡୁ କରିକି ଖାଇପାରିବ, କ୍ଷୀରି କରିକି ଖାଇପାରିବ, ପିଠା ଆକାରରେ ଖାଇପାରିବ, କୌଣସି ଉପାୟରେ ତମେ ମାଣ୍ଡିଆ ତମ ଦେହକୁ ଯିବା ଦରକାର। ସହଜରେ ବି ତିଆରି ହେଇପାରୁଛି, ଆମେ ବି ତିଆରି ପ୍ରଣାଳୀ କହିଦଉଛୁ ସମସ୍ତେ କେମିତି ଖାଇବେ। ଆମେ ସବୁ ମିଟିଂ ଯାଇକି ସବୁ ମା ମାନଙ୍କୁ ବି ବୁଝଉଛୁ, ଗାଁ ଗାଁରେ ଯାଇକି ସମସ୍ତଙ୍କୁ ଜଣଉଛୁ ଏଇଭଳିଆ ତିଆରି ହେଇପାରିବ, ଏଇଭଳିଆ କରିକି ଖାଆନ୍ତୁ। ଲୋକମାନେ କେମିତି ସଚେତନ ହଉଛନ୍ତି, ଧୀରେ ଧୀରେ ବହୁତ ଲୋକ ବି ଚେଞ୍ଜ ହେଇଗଲେଣି। ଏଇନେ ପ୍ରତ୍ୟେକଙ୍କ ଘରେ ଘରେ ମାନେ ମାଣ୍ଡିଆ ଉପରେ ରେସିପି ତିଆରି କରିକି ଖାଉଛନ୍ତି।
2: ହଁ, ଆଗରୁ
3: ଖରାଦିନେ ବି ମାଣ୍ଡିଆ ମାନେ ଏଇ ଯୋଉ ସୁପ୍ କରିକି ବି ଖରାଦିନେ ପିଇଲେ ବି ତାଙ୍କର ପେଟ ଥଣ୍ଡା ବି ରହୁଛି। ସବୁ ଜାଗାରେ ବି ମାଣ୍ଡିଆ ବଣ୍ଟନ କରାହଉଛି,
2: ମାଣ୍ଡିଆର ବିଭିନ୍ନ ଯୋଉ କହିଲେ ଖାଦ୍ୟ ପ୍ରସ୍ତୁତ କରିକି ମାଣ୍ଡିଆର ଖାଦ୍ୟ ମେଳା ମଧ୍ୟ ଗାଁ ଠୁ ସହର ସବୁଆଡେ ଆୟୋଜନ କରାଯାଉଛି।
3: ଆଜ୍ଞା,
2: ତେଣୁ ଆଗରୁ ଲୋକ କେବଳ ଜାଣିଥିଲେ ଯେ ମାଣ୍ଡିଆ ଯାଉ, କିନ୍ତୁ ଏବେ ମାଣ୍ଡିଆରେ ଆପଣ ଯେମିତି କହିଲେ ସୁପ୍ ହେଇପାରୁଛି, ବରା ହେଇପାରୁଛି, ପିଆଜ ହେଇପାରୁଛି,
3: ମାଣ୍ଡିଆ ପକୁଡି କରିକି ଦିଆହଉଛି, ଇଟିଲି କରା ହେଇକି ଦିଆହଉଛି, ଚକୁଳି କରା ହେଇକି ଦିଆହଉଛି, ତା ଦେହରେ ଉପମା କରା ହେଇକି ଦିଆହଉଛି, ଲଡୁ କରା ହେଇକି ଦିଆହଉଛି। ଆମେ ବି ନିଜେ ପ୍ରତ୍ୟେକ ମେଳାକୁ ଆମେ ଯାଉଛୁ, ଆମର ଆନ୍ଦପୁର ମରେଇଗାଁ ଆମ ସବୁ ଯୁଆଡେ ଯୁଆଡେ ସବୁ କୃଷି ମେଳା ସବୁ ପଡୁଛି, ମହୋତ୍ସବ ପଡୁଛି, ସବୁ ଷ୍ଟଲ ଆମେ ନେଇକି ଯାଉଛୁ। ଆମ ସାର ମାନେ ସବୁ ଯୋଉଠି ଯୋଉଠି ଆମର ପ୍ରୋଗ୍ରାମ ହଉଛି ଆମକୁ ଡକଉଛନ୍ତି, ଆମେ ସବୁଠି ମେଳା ମାନଙ୍କରେ ଯାଇକି ଲୋକମାନଙ୍କୁ ଦେଖଉଛୁ। କିଛି ବି ମାଗଣାରେ ଆମେ ଟେଷ୍ଟ କରିବା ପାଇଁ ଆଗେ ଦଉଛୁ, ତାପରେ ସେମାନେ ଟେଷ୍ଟ କରିସାରିଲା ପରେ ନା ଦିଦି ଏଟା ବଢିଆ ଲାଗୁଛି କହିଲା ପରେ ଆମ କତିରୁ ବି ଜିନିଷ ସବୁ କିଣିକି ନେଇଛନ୍ତି। ଏଇ କୃଷି ମେଳାରେ ଆମେ ଆନନ୍ଦପୁର ମହୋତ୍ସବରେ ଯାଇଥିଲୁ, କୃଷି ମେଳାରେ ଯାଇଥିଲୁ, ସମସ୍ତେ ଖାଇଛନ୍ତି, ପୁରସ୍କାର ଆମକୁ ମିଳିଛି, ଆମ ଗ୍ରୁପ ଏନେକା 1 ନମ୍ବରରେ ଅଛି।
2: ଖୁସି ଲାଗୁଛି ଜାଣିକି, ଯାହା ହଉ ଆପଣ ମାନେ ମାଣ୍ଡିଆ ଚାଷ କରିବା ସହିତ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିକି ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖାଦ୍ୟ ମେଳାର ଆୟୋଜନ ମଧ୍ୟ କରୁଛନ୍ତି। ତାହେଲେ ଏବେ ବଜାରରେ ମାଣ୍ଡିଆର ଦରଦାମ କେମିତି ଅଛି, କେତେ ଲାଭବାନ ହେଇପାରୁଛନ୍ତି ଆପଣ ମାଣ୍ଡିଆ ଚାଷ କରି?
3: ଆମେ ବର୍ତ୍ତମାନ ଗୋଟେ କେଜି ଉପରେ ଏଇନିକା ମାଣ୍ଡିଆ 60 ଟଙ୍କାରେ ବିକ୍ରି କରୁଛୁ, ମଝିରେ 80 ଟଙ୍କା 100 ଟଙ୍କା ହେଇଥିଲା, ଏଇନେ ବର୍ତ୍ତମାନ 60 ଟଙ୍କାରେ ଦିଆ ହଉଛି। ସଫିସିଏଣ୍ଟ ମାଣ୍ଡିଆ ଥିବାରୁ ଗଭର୍ଣ୍ଣମେଣ୍ଟରୁ କିଛି ପାଉଛୁ ବୋଲି ଆମେ କମରେ ଟିକେ ଛାଡୁଛୁ ଆଉ।
2: ଆପଣ ମାଣ୍ଡିଆ ଯୋଉ ଚାଷ କରୁଛନ୍ତି, ଯେତିକି ପରିଶ୍ରମ କରୁଛନ୍ତି ବା ଯେତିକି ଆପଣ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାଠୁ ଅଧିକ ଟଙ୍କାରେ ବିକ୍ରି କରିକି ଲାଭବାନ ହେଉଛନ୍ତି?
3: ହଁ ଆଜ୍ଞା ଆଜ୍ଞା, ପୁରା ଲାଭବାନ ହଉଛୁ, ଆମେ ବହୁତ ଖୁସି ମାଣ୍ଡିଆ ଚାଷ କରିକି ବହୁତ ଖୁସି। କାରଣ ଆମକୁ ସରକାର କିଛି ଦଉଛି, ତାପରେ ବି ଆମର ପଡିଆ ଜମିରେ ଆମେ କିଛି ନ କରିକି ଯଦି ଆମେ ପୁଣି ମାଣ୍ଡିଆ କରିକି ଆମେ ଉପକୃତ ହଉଛୁ, ପଡିଆ ଜମି କାହିଁକି ପଡିଆ ପକେଇବୁ, ସେଥିରେ ଆମେ ଲାଭବାନ ପାଉଛୁ। ତାପରେ ଏଥିରେ ବେଶୀ କିଛି ପାଣି ଦରକାର ହଉନି, 2ଟା ପାଣି ଦେଲେ ଆମର ହେଇଯାଉଛି ମାଣ୍ଡିଆ, କିଛି ଅସୁବିଧା ନାହିଁ। ଥରେ ରୋଇଲା ବେଳେ ଦିଆ ହବ, ତାପରେ ସାର ଦିଆ ପରେ ଥରେ ଦେଇଦେଲେ ପାଣି ଆମର ହେଇଯାଉଛି।
2: ପ୍ରସ୍ତୁତ କେମିତି କରନ୍ତି ଆଜ୍ଞା, ଜମିକୁ ପ୍ରସ୍ତୁତ କେମିତି କରନ୍ତି, ମାଣ୍ଡିଆ କେମିତି ଲଗାନ୍ତି, କେତେ ଦିନ ପରେ ଆପଣଙ୍କର ମାଣ୍ଡିଆ ଘରକୁ ଆସିଯାଏ?
3: ତଳି ପକା ହଉଛି, ତଳି ପକା ଦେଢ ମାସ ଭିତରେ ତାକୁ ରୁଆ କରା ହଉଛି ଆଉ।
2: ଫଳ ଘାଡ଼ି ଦଉଛି କେତେ ଦିନ ପରେ?
3: 45 ଦିନ ନହେଲେ 50 ଦିନ ଭିତରେ ଆଉ।
2: ଆପଣଙ୍କର ମାଣ୍ଡିଆ ପୁରାପୁରି ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇଯାଉଛି ଆଉ ଘରକୁ ଆପଣ ନେଇ ଆସୁଛନ୍ତି?
3: ଆମର ମେସିନ ବି ଦିଆ ହେଇଛି, ଆମକୁ ବି କିଛି କଷ୍ଟ କରିବା ପାଇଁ ପଡୁନି, ତାକୁ ଅମଳ କରିବା ପାଇଁ ବି ଆମକୁ ମେସିନ ଦିଆ ହେଇଛି, ମେସିନ ଗୁଣ୍ଡ କରିବା ପାଇଁ ଦିଆ ହେଇଛି, ମେସିନ ଗଛରୁ କେମିତି ପ୍ରସ୍ତୁତ ହେଇକି ବାହାରିବ ସେ ମେସିନ ବି ଆମକୁ ଦିଆ ହେଇଛି, ଆମକୁ କିଛି କଷ୍ଟ ନାହିଁ ମାନେ ମାଣ୍ଡିଆ ଅମଳ କରିବା ପାଇଁ ସବୁ ସୁବିଧା ଦିଆ ହେଇଛି।
2: ତାହେଲେ ମାଣ୍ଡିଆ ଚାଷ କରି ଆପଣ ନିଶ୍ଚୟ ଉପକୃତ ହେଇପାରୁଛନ୍ତି।
3: ସବୁ ମା ମାନଙ୍କୁ ବୁଝଉଛୁ, ସମସ୍ତେ ସେଇଭଳି କରନ୍ତୁ, ଉପକୃତ ହୁଅନ୍ତୁ, ଗଭର୍ଣ୍ଣମେଣ୍ଟ ରୁ କିଛି ଲାଭବାନ ପାଆନ୍ତୁ।
2: ଆପଣ କେତେ ଜମିରେ ଏଥର ମାଣ୍ଡିଆ ଚାଷ କରିଛନ୍ତି?
3: ଆମର ଏଥରକ 2 ଏକର 3 ଏକର ପାଖାପାଖି ଜମି କରା ହେଇଥିଲା, ଆମେ ଗ୍ରୁପ ୱାଇଜ ସବୁ କରିଥିଲୁ ଆଉ।
2: ମାଣ୍ଡିଆର ଲଗେଇବାର ଠିକ ସମୟ, ମାଣ୍ଡିଆ ଚାଷ ପାଇଁ ଠିକ ସମୟ, ପ୍ରକୃଷ୍ଟ ସମୟ ସମ୍ପର୍କରେ କୁହନ୍ତୁ।
3: ସେମିତି କିଛି ସମୟ ନାହିଁ, ଆମର ଏଇ ରଜ ପୂର୍ବରୁ ତଳି ପକା ହେଇଛି, ଏଇ ବର୍ତ୍ତମାନ ରୁଆ ଚାଲିଛି, ଏଇ ବର୍ଷ ଟିକେ ମାଣ୍ଡିଆ ମଞ୍ଜି ଟିକେ ଦେବାରେ ଅଫିସର ମାନେ ଆସିକି ଟିକେ ଲେଟ୍ କରିଛନ୍ତି ବୋଲି, ନହେଲେ ଆମର ଠିକ ଠାକ ସମୟରେ ଆସି ମଞ୍ଜି ପହଞ୍ଚିଗଲେ ତଳି ପକେଇବା ଆରମ୍ଭ ହେଇଗଲେ, ତଳି ହେଇସାରିଲା ପରେ ଗଛ କିଛି ଅସୁବିଧା ନାହିଁ ଆମକୁ ରୋଇବା ପାଇଁ, ଆଉ ସେଇଥିପାଇଁ ପ୍ରସ୍ତୁତ କରିବା ପାଇଁ କିଛି ଅସୁବିଧା ନାହିଁ। ତଳି ହେଇଗଲା ମାନେ ତ ରୁଆ ଆରମ୍ଭ ହବ, କିନ୍ତୁ ଏଠାର ସମୟ ନିର୍ଦ୍ଧାରଣ ନାହିଁ ଯେ ଏଇ ମାସରେ ହବ ସେଇ ମାସରେ ହବନି,
2: ବର୍ଷର ଯେକୌଣସି ସମୟରେ ଆପଣ ଚାହିଁଲେ ମାଣ୍ଡିଆ ଲଗେଇ ପାରିବେ।
3: ହଁ, ଯେମିତି ଧାନର ଗୋଟେ ସମୟ ନିର୍ଦ୍ଧାରଣ ଅଛି ଯେ ଆମେ ଜୁନ୍ ରୁ ଜୁଲାଇ ଯାଙ୍କେ କି ଜୁନ୍ ପୂର୍ବରୁ ଆମେ କରିବା, ସେମିତି କିଛି ଏଥର ନାହିଁ, ତମେ ଯୋଉ ମାସରେ ପକେଇକି ଏଥର କରିପାରିବ।
2: ହଁ, ତେବେ ବର୍ଷର ଯେକୌଣସି ସମୟରେ ଚାହିଁଲେ ଆପଣ ମାଣ୍ଡିଆ ଲଗେଇ ପାରିବେ, ସେଇଟା ବି ବହୁତ ଭଲ। କାରଣ ଆପଣ ଯେତେବେଳେ ଚାହିଁଲେ, ଆପଣଙ୍କ ଜମି କେତେବେଳେ ପଡିଆ ପଡିବନି, ଆପଣ ଯେତେବେଳେ ଚାହିଁବେ ମାଣ୍ଡିଆ ଚାଷ କରିପାରିବେ।
3: ଆଜ୍ଞା,
2: ତାହେଲେ ଆପଣ ନିଜେ ମାଣ୍ଡିଆକୁ ନେଇ କେତେ ସଚେତନ? ଆପଣଙ୍କ ଘରେ ଆପଣ ମାଣ୍ଡିଆ ଖାଆନ୍ତି ପ୍ରତ୍ୟେକ ଦିନ ପ୍ରାୟ?
3: ଆମର ପ୍ରତ୍ୟେକ ଦିନ ସକାଳୁ ମାଣ୍ଡିଆ କ୍ଷୀରି କରା ହେଇକି ରୁଟି ସହିତ ଖିଆ ହବ। ରୁଟିରେ ବି ମାଣ୍ଡିଆ କିଛି ପକା ହଉଛି। ଦି ଭାଗ ଅଟା ହେଲେ ଗୋଟେ ଭାଗ ମାଣ୍ଡିଆ ଦିଆ ହେଇକି କରା ହଉଛି। ମୋ ଶ୍ୱଶୁର ନିଜେ ମାଣ୍ଡିଆ ସବୁ ଦିନ ପ୍ରତ୍ୟେକ ଦିନ ସକାଳୁ କହୁଛନ୍ତି, ପ୍ରତ୍ୟେକ ଦିନ ମତେ ମାଣ୍ଡିଆ କରିକି ଦିଅ। ରାତିରେ ଯୋଉ ରୁଟି କରା ହଉଛି ସେଥିରେ ବି ସବୁ ଦିନ ମାଣ୍ଡିଆ ପଡୁଛି। ଏମିତି ଖାଇକି ମାନେ ଦେହ ସବୁ ସୁସ୍ଥ ହେଲାଣି ଯେ ସେମାନେ ପ୍ରତ୍ୟେକ ଦିନ କହୁଛନ୍ତି ମାଣ୍ଡିଆ ଆମେ ଖାଇବୁ।
2: ଅଭ୍ୟାସରେ ପରିଣତ ହେଇଗଲାଣି ମାଣ୍ଡିଆ ଖାଇବା।
3: ହଁ ହଁ, ସବୁ ଦିନ ପ୍ରତ୍ୟେକ ଦିନ ଆମର ଏଠି ପ୍ରାୟ ପାଖାପାଖି ଆମ ଗାଁରେ ତିନି ଭାଗେ ଲୋକ ପ୍ରତ୍ୟେକ ଦିନ ସକାଳ ଟିଫିନରେ ମାଣ୍ଡିଆ ଖାଉଛନ୍ତି।
2: ପ୍ରତ୍ୟେକ ଦିନ ମାଣ୍ଡିଆ କିଛି ନା କିଛି ଖାଇବା କଥା। ତେବେ ଦେଖ ଭଉଣୀ, ଏବେ ବଜାରରେ ସବୁ ଜିନିଷର ଦରଦାମ ବୃଦ୍ଧି ହେଇଛି, ବର୍ଷା ଦିନରେ ବି ପନିପରିବା ଦର ଆକାଶ ଛୁଆଁ, କଣ କହିବେ ଏ ସମ୍ପର୍କରେ?
3: ବଜାର ମାନଙ୍କରେ ହେଇପାରୁଥିବ, କିନ୍ତୁ ଆମ ଗାଁ କୁରାଢ଼ୀ ଘଷା ଗାଁରେ ଏମିତି କୋଉ ସ୍ତ୍ରୀ ଲୋକ ନାହାନ୍ତି ଯେ ଘର ବାଡି ଠୁ ଯେ ବିଲ ବାଡି ପର୍ଯ୍ୟନ୍ତ ମାନେ କାହା ଘରେ ଚାଷ ନାହିଁ ବୋଲି। ପ୍ରତ୍ୟେକଙ୍କ ଘରେ ଚାଷ, ଏବେ ବି ଆସିଲେ ବି ପ୍ରତ୍ୟେକ ଋତୁରେ ଆସିଲେ ସମସ୍ତଙ୍କ ବାଡି ବଗିଚାରେ ଦେଖିବେ ସମସ୍ତଙ୍କର ପରିବା ଯାହା ହେଲେ ବି ଲାଗିଥିବ। ଆଉ ବଜାର ମାନଙ୍କରେ ଯୋଉମାନେ ରହୁଛନ୍ତି ସେମାନଙ୍କ କଥା ମୁଁ କହିପାରିବିନି, କିନ୍ତୁ ଆମ ଗାଁରେ ଯୋଉଟା ହଉଛି ମୁଁ କାହିଁକି ଏଟା କହିବି ଯେ ମୋର ମାନେ ହଉନି ବୋଲି। ଏଠି ପ୍ରତ୍ୟେକ ଋତୁରେ ଆମର ଚାଷ ହଉଛି, ବାଡି ବଗିଚାରେ ହଉ ବିଲ ବାଡିରେ ହଉ, ସବୁବେଳେ ଆମର ଚାଷ, ଏନି ଟାଇମ୍ ପରିବା ସଫିସିଏଣ୍ଟ ମିଳୁଛି।
2: ତା ତ ବହୁତ ଭଲ କଥା। ଯାହା ହଉ, ଆପଣଙ୍କ ଗାଁରେ ସମସ୍ତେ ପ୍ରାୟ କିଛି ନା କିଛି ଚାଷ କରୁଛନ୍ତି। ଟାଉନ ବଜାରରେ ଲୋକ ଟିକେ ଅଳସୁଆ ହେଇଯାଉଛନ୍ତି, ସେଥିପାଇଁ ଚଢା ଦରରେ ସେମାନେ ପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି, କାହିଁକି ନା ସେମାନେ ବାଡି ଘରେ କିଛି ଲଗଉନାହାନ୍ତି। ଯାହା ହଉ, ଖୁସି ଲାଗିଲା ଆପଣଙ୍କର କୁରାଢ଼ୀ ଘଷା ଗାଁରେ ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ କିଛି ନା କିଛି ପନିପରିବା ଲାଗିଛି, ବା କିଛି ନା କିଛି ସମସ୍ତେ ଚାଷ କରୁଛନ୍ତି ନିଶ୍ଚିନ୍ତ, କାହିଁକି ନା ଘରକୁ ଚଳେଇବା ପାଇଁ ସେଥିରୁ ତ ଯେତିକି ପରିବା ବାହାରୁଥିବ ଘରେ ତ ଚଳି ଯାଉଥିବେ, ବଜାରରେ ବିକ୍ରି କରିବା କଥା ଦୂର।
3: ବଜାରରେ ବି ବିକ୍ରି ହଉଛି, ତାପରେ ହାଟଡି ବ୍ଲକରେ ଏକ ନମ୍ବର କୁରାଢ଼ୀ ଘଷା ଗାଁ ମାନେ ଚାଷରେ ଏକ ନମ୍ବରରେ ଅଛି।
2: ତେବେ ସମସ୍ତେ ଚାଷ କରନ୍ତୁ, ଚାଷ ସମସ୍ତେ ନ କଲେ ଆମର ଚାଷର ଉନ୍ନତି ହେଇପାରିବନି। ଆଉ ଏବେ ତ ବିଭିନ୍ନ ପ୍ରକାରର ସରକାରୀ ସହାୟତା ରହିଛି ଚାଷ ପାଇଁ, ଆପଣଙ୍କର ଯେତେବେଳେ ଫସଲ ନଷ୍ଟ ହଉଛି ବି ସରକାର କିଛି ସାହାଯ୍ୟ କରୁଛନ୍ତି। ବନ୍ୟା ବାତ୍ୟା ବିଭିନ୍ନ ପରିସ୍ଥିତିରେ ଫସଲ ନଷ୍ଟ ହେଲେ ଆପଣ ମାନେ ସରକାର ସହାୟତା ପାଆନ୍ତି?
3: ସରକାର ସହାୟତା ଏତେ ମିଳୁନାହିଁ, କିନ୍ତୁ କମ୍ପ୍ଲେନ କଲେ ଯାହା ଦଉଛନ୍ତି ଆଉ।
2: ଏବେ ଭଉଣୀ, ଆପଣ ତ ମାଣ୍ଡିଆ ଚାଷ ସମ୍ପର୍କରେ ଅନେକ କିଛି କହିଲେ, ଆମର ମା ଭଉଣୀ ମାନଙ୍କୁ ଜଣେଇ ଦେଲେ କେମିତି ମାଣ୍ଡିଆ ଚାଷ କଲେ ଉପକୃତ ହେଇପାରିବେ, ଆଉ ମାଣ୍ଡିଆ ଖାଇବା ଦ୍ଵାରା କେତେ ଆମ ଶରୀର ପାଇଁ ମାଣ୍ଡିଆ ହିତକର ସେ କଥା କହିଲେ। ସେଇଥିପାଇଁ ଆମ ଚାଷବାସ କାର୍ଯ୍ୟକ୍ରମ ତରଫରୁ ଭଉଣୀ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
3: ନମସ୍କାର
1: ସଞ୍ଜୟ ବାବା।
0: ହଁ,
1: ମେନକା ଭଉଣୀ ମାଣ୍ଡିଆ ଚାଷକୁ ନେଇକରି ଏତେ ବଢିଆ କଥା କହିଲେ, ଆଉ ଯୋଉ ହିସାବରେ ସେ ମାଣ୍ଡିଆ ଚାଷ କରୁଛନ୍ତି, ସମସ୍ତେ ଯଦି ଆମେ ସେଇ ହିସାବରେ ମନ ବଳେଇବା ଆଉ ମାଣ୍ଡିଆର ଉପକାରିତା ବିଷୟରେ ଆମେ ଜାଣିବା, ତାହେଲେ ପ୍ରାୟ ସେଇ ମାଣ୍ଡିଆ ଚାଷ ଉପରେ ଆମେ ଧ୍ୟାନ ଦେବା, ପରିବାରର ପ୍ରଥମେ ଆମେ ଖାଦ୍ୟରେ ସାମିଲ କରିବା।
0: ତାପରେ ଦେଖ ଅପା, ସରକାରୀ ସହାୟତା ମଧ୍ୟ ଏଥିପାଇଁ ରହିଛି,
1: ବହୁତ ଅଛି।
0: ମାଣ୍ଡିଆ ଚାଷ କରିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବା ମିଲେଟ୍ ଚାଷ କରିବା ପାଇଁ ସରକାରଙ୍କ ତରଫରୁ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କିଛି ଅର୍ଥ ରାଶି ମଧ୍ୟ ଯୋଗାଇ ଦିଆଯାଉଛି,
1: ପ୍ରୋତ୍ସାହନ ରାଶି ଦିଆଯାଉଛି।
0: ସମସ୍ତେ କିଛି ନା କିଛି ନିଜର ଖଣ୍ଡେ ଜମିରେ ମିଲେଟ୍ସ କରିବେ, ତେବେ ତାଙ୍କ ପରିବାର ତ ସୁସ୍ଥ ରହିବେ, ତା ସହିତ ସେମାନେ ମାଣ୍ଡିଆକୁ ବା ମିଲେଟ୍ସକୁ ବିକ୍ରି କରି ଅର୍ଥ ମଧ୍ୟ ରୋଜଗାର କରିପାରିବେ,
1: ଭଲ ଅର୍ଥ ରୋଜଗାର କରିପାରିବେ।
0: ତେଣୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ କହିବା, ସମସ୍ତଙ୍କ ଖାଦ୍ୟ ଥାଳିରେ ମିଲେଟ୍ସ ରହୁ। ତାହେଲେ ଅପା, ସମୟ ଇସାରା ଦେଲାଣି,
1: ତେଣୁ ଆମକୁ ଏବେ ଉଠିବାକୁ ପଡିବ।
0: ଆଜି ତାହେଲେ ଯିବା, ଉଠିବା, ଏଥର
1: ଉଠିବା। ଆମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଶ୍ରୋତା ବନ୍ଧୁ ମାନଙ୍କୁ କଳ୍ପନା ଅପା
0: ଆଉ ସଞ୍ଜୁ ଅପାର ଜୁହାର।
4: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
5: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
4: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
6: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
7: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
8: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
6: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
8: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
7: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
8: ହଁ ମାମା, ସଞ୍ଚୟ ବି ସୁବିଧା ବି।
6: ଆସୁନ, 1800-345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
9: एक प्रकार से पीएम जय अब गरीबों की जय बन गई है।

0: आयुष्मान भारत प्रधानमंत्री जन आरोग्य योजना के तहत लगभग 60 करोड़ लोग बने हैं 5 लाख रुपए के मुफ्त उपचार के हकदार। अब तक 12 करोड़ से भी ज्यादा मुफ्त उपचार किए जा चुके हैं, जिससे गरीब परिवारों के चिकित्सा खर्च में लगभग 2 लाख करोड़ रुपए की बचत हुई। आज ही आयुष्मान ऐप डाउनलोड कर आयुष्मान कार्ड बनाएं। ज्यादा जानकारी के लिए 1-4-5-5-5 पर कॉल करें।
1: कार्यक्रमटिकु प्रयोजना करिथिली अनिता तिर्की एवं उपस्थापना देथिली संजुश्री वृंदावन। आकाशवाणी केन्दुझर परवर्ती कार्यक्रम रिले करी प्रचार करुछु आकाशवाणीर कटक केन्द्ररु।
2: आपणमाने कार्यक्रम शुणुछन्ति आकाशवाणी कटक केन्द्ररु। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2026 ପାଇଁ ପୋଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
3: ଶ୍ରୋତାବନ୍ଧୁ ନମସ୍କାର। ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା କେବଳ ଏକ ଧାର୍ମିକ ମହାପର୍ବ ନୁହେଁ, ଏହା ବିଶ୍ୱର ସର୍ବବୃହତ ଜନସମାଗମ ମଧ୍ୟରୁ ଅନ୍ୟତମ। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଏବଂ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଏପରି ବିଶାଳ ଜନସମାଗମ ମଧ୍ୟରେ ସମସ୍ତଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୁଚାରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପୁରୀ ପୁଲିସ ପାଇଁ ଏକ ବଡ଼ ଦାୟିତ୍ୱ। ଗତବର୍ଷର ଅନୁଭୂତି ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ପୋଲିସ ବିଭାଗ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
4: ଜୟ ଜଗନ୍ନାଥ।
3: ସାର୍, ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ଏଥର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଟିକେ ଅବଗତ କରାନ୍ତୁ।
4: ଚଳିତ ବର୍ଷ ରଥଯାତ୍ରା ପାଇଁ ଆମ ପ୍ରସ୍ତୁତି ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିଲା ବିଭିନ୍ନ ସ୍ତରରେ, ମୁଖ୍ୟ ଶାସନ ସଚିବ ମହୋଦୟଙ୍କର ସ୍ତରରେ, ତା ସହିତ ଡିଜିପି ଓଡ଼ିଶାଙ୍କର ସ୍ତରରେ, ଆଉ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ପ୍ରତ୍ୟେକ ମାସରେ କରାଯାଉଛି। ଆରେଞ୍ଜମେଣ୍ଟ ବିଷୟରେ କେମିତି ଆମେ ଭକ୍ତମାନଙ୍କୁ ସୁରକ୍ଷା ଦେଇପାରିବୁ, ଭକ୍ତମାନଙ୍କର ଯେଉଁ ଜନସମାଗମ ହେବ ତାକୁ କେମିତି ମ୍ୟାନେଜ୍ କରିପାରିବୁ ଭଲ ଭାବରେ, ତା ସହିତ ଯେଉଁ ଟ୍ରାଫିକ୍ର ଆମ ପାଇଁ ଚ୍ୟାଲେଞ୍ଜ ରହୁଛି ତାକୁ କେମିତି ଆମେ ଆହୁରି ଭଲ ଭାବରେ ହ୍ୟାଣ୍ଡେଲ କରିପାରିବୁ, ଏହାକୁ ନେଇକି ସବୁ ପ୍ରକାର ପ୍ରସ୍ତୁତି କରାହେଇଛି। ଆଉ ଏଇ ବର୍ଷ ଆମେ ଯଦି ଦେଖିବା, ଆମେ ପାର୍କିଂ ବ୍ୟବସ୍ଥାକୁ ଆହୁରି ଆମେ ବିସ୍ତୃତ କରିଛୁ, ଆହୁରି ନୂଆ ପାର୍କିଂ ଜାଗା ସବୁ ଦିଗରେ ଆଡ୍ କରାହେଇଛି। ଭକ୍ତମାନେ ଆସିକି ଗାଡ଼ି ସେଠି ରଖିକି ଆସିପାରିବେ, ତାକୁ ନେଇକି ଗୋଟେ ସଟଲ ବ୍ୟବସ୍ଥା ଆହୁରି ସୁବ୍ୟବସ୍ଥିତ କରାହେଇଛି। ସବୁ ଜାଗାରେ ସଟଲ ବ୍ୟବସ୍ଥା ରହିବ, ଭକ୍ତ ଗାଡ଼ି ରଖିକି ସଟଲ ମାଧ୍ୟମରେ ଆସିପାରିବେ। ଭକ୍ତମାନଙ୍କର ଇନଫର୍ମେସନ ଚ୍ୟାନେଲ ଆମ ତରଫରୁ ବଢ଼ାହେଇଛି। ପାଖାପାଖି 65 ଲୋକେସନରେ ଆମର LED ସ୍କ୍ରିନ୍ ଲାଗିବ, ଯେଉଁଥିରେ କି ଜରୁରୀ ସବୁ ଇନଫର୍ମେସନ ଭକ୍ତମାନଙ୍କୁ ସେୟାର କରାଯିବ। ଏହା ସହିତ ଆମର ଯେତେ ବି ସୋସିଆଲ ମିଡ଼ିଆ କୁହନ୍ତୁ କିମ୍ବା ଗଣମାଧ୍ୟମ କୁହନ୍ତୁ, ସବୁ ମାଧ୍ୟମରେ ଆମେ ଟ୍ରାଫିକ୍ ରିଲେଟେଡ୍ ସବୁ ଆଡଭାଇଜରିଜ୍ ଆଉ କ୍ରାଉଡ୍ ରିଲେଟେଡ୍ ସବୁ ଇନଫର୍ମେସନ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ସେୟାର କରିବୁ ଆଉ କରାହେଉଛି ମଧ୍ୟ। ସୁରକ୍ଷା ଦୃଷ୍ଟିରୁ ଆମର ସୁରକ୍ଷା ଏଜେନ୍ସିଜ୍ ଅଛନ୍ତି, ଯେମିତିକି ସ୍ପେଶାଲ ଟେକ୍ନିକାଲ ୟୁନିଟ୍ ଅଛି ଓଡ଼ିଶା ପୋଲିସର, ଗୋଟେ ସ୍ପେଶାଲ ଟ୍ରେନ୍ଡ ଟିମ୍ ଅଛି, ଯେଉଁମାନେ କି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସକ୍ଷମ ଅଛନ୍ତି। ସେମାନଙ୍କ ପାଖରେ ଆଧୁନିକ ଉପକରଣ ମଧ୍ୟ ରହିଛି। ଏହା ସହିତ ଓଡ୍ରାଫ୍ର ଟିମ୍ ଅଛି, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଅଛି, ଆଣ୍ଟି ସାବୋଟେଜ୍ ଟିମ୍ସ ଅଛନ୍ତି, କେନାଇନ୍ ୟୁନିଟ୍ସ ଅଛନ୍ତି, ସମସ୍ତେ ଉପସ୍ଥିତ ରହିକି ଏମିତି କୌଣସି ଏମର୍ଜେନ୍ସି ସିଚୁଏସନ୍କୁ ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସ୍ୱତନ୍ତ୍ର ଆମ୍ବୁଲାନ୍ସ ମୁଭମେଣ୍ଟ SOP କରାହେଇଛି, ଫର୍ଷ୍ଟ ଏଡ୍ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାହେଇଛି, ଆଉ ଏହା ସହିତ ଆମର ଆମେ ଦେଖିବା ଇଭାକୁଏସନ୍ ପଏଣ୍ଟସ୍ ବୃଦ୍ଧି କରାହେଇଛି, ଆଉ ଇଭାକୁଏସନ୍ ତାର ଗୋଟେ SOP ତାର ବ୍ୟବସ୍ଥାବଳୀ ଚଳିତ ବର୍ଷରେ ନୂଆ କରାହେଇଛି, ଆଉ ଇଏ ସବୁ ପଦକ୍ଷେପ ନିଆଯାଉଛି ଧ୍ୟାନ ଦେଇକି କି ଆମେ ଭକ୍ତମାନଙ୍କୁ କେମିତି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ କରିପାରିବା ଆଉ ସେମାନଙ୍କୁ ସୁରକ୍ଷିତ ଭାବରେ ରଖିକି ରଥଯାତ୍ରାକୁ ପାଳନ କରିପାରିବା।
5: ତେବେ ଗତ ବର୍ଷର ଅନୁଭୂତିରୁ ପୋଲିସ ପ୍ରଶାସନ କ'ଣ ଶିକ୍ଷା ନେଇ ଏ ବର୍ଷ ପାଇଁକା କିଛି ବିଶେଷ ବ୍ୟବସ୍ଥା କରିଛି ରଥଯାତ୍ରାକୁ ସୁସଂଗଠିତ କରିବା ପାଇଁ?
4: ପ୍ରତ୍ୟେକ ବର୍ଷ ରଥଯାତ୍ରା ଆମକୁ କିଛି କିଛି ନୂଆ ଶିକ୍ଷା ଦେଇକି ଯାଏ। ଆମେ ବି ଗତ ବର୍ଷର ଯେତେ ବି ଆଗରୁ ଆମ ରଥଯାତ୍ରା କରାହେଇଛି ସେସବୁରୁ ଶିକ୍ଷା ନେଇକି ଏଇ ବର୍ଷର ଆମର ଯେଉଁ ଆରେଞ୍ଜମେଣ୍ଟ ଅଛି ତାକୁ ଆମେ ବ୍ୟବସ୍ଥିତ ଭାବରେ ଆମେ ତିଆରି କରିଛୁ ଆଉ ବହୁତ ସାରା ଚେଞ୍ଜେସ୍ ଆରେଞ୍ଜମେଣ୍ଟରେ ମଧ୍ୟ ଆମର ରଖାହେଇଛି। ଆଉ ଆଗରୁ ଗୋଟେ କମିଟି ଗଠନ ହେଇଥିଲା ଗତ ବର୍ଷ, ଯେ କମିଟି ରଥଯାତ୍ରା ଉପରେ କେତେଟା ଆମକୁ ନିର୍ଦ୍ଦେଶ ଦେଇଥିଲା, ଯେମିତିକି ଅଫିସର୍ସର ଆଉ ଷ୍ଟାଫ୍ର ଆମେ ସିଫ୍ଟରେ ରୋଟେସନ୍ ଡ୍ୟୁଟି କରିବା, କ୍ରାଉଡ୍ ମ୍ୟାନେଜମେଣ୍ଟ ରିଲେଟେଡ୍ କେତେଟା ଇନ୍ଷ୍ଟ୍ରକ୍ସନ୍ସ ସେଥିରେ ରହିଥିଲା, ସବୁ ଦିଗରେ କାମ କରାହେଇଛି। ଇନ୍ଫର୍ମେସନ୍ ସେୟାରିଙ୍ଗ ଉପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଇଛୁ।
5: ଆପଣ ଯେମିତି କହିଲେ ଯେ ଭକ୍ତଗଣଙ୍କୁ ଆପଣଙ୍କର ଯେଉଁ ସୂଚନା ପ୍ରଦାନ କରିବେ, ତେବେ ସେ ଯେଉଁ ସୂଚନା ପ୍ରଦାନ କରାଯାଉଛି ସେଥିପାଇଁ ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାରର ହୋର୍ଡିଂସର ବ୍ୟବସ୍ଥା କରାଯାଇଛି, ସେହି ପ୍ରକାରରେ ସୋସିଆଲ ମିଡ଼ିଆ ବା କିଛି ସ୍ପେଶାଲ ନମ୍ବର ଆପଣ ସେୟାର କରିପାରିବେ ଯାହାଦ୍ୱାରା ଲୋକମାନେ ଆପଣଙ୍କ ପୋଲିସ ପ୍ରଶାସନ ସହିତ ନିଜକୁ ଲିଙ୍କ କରିପାରିବେ, ବା ସ୍ପେଶାଲ ଆପ୍ କିଛି ଅଛି କି ଯେଉଁଠୁ ସେ ରେଗୁଲାର ଇନ୍ଫର୍ମେସନ ଅପଡେଟ୍ ହୋଇପାରିବେ?
4: ଆମର ଯେତେ ବି ଇନ୍ଫର୍ମେସନର ସାଇନେଜେସ୍ ଆମେ ତିଆରି କରୁଛୁ, ସବୁ ସାଇନେଜେସ୍ରେ ଆମର ଜରୁରୀ ଇନ୍ଫର୍ମେସନ୍ ସବୁ ରହିବ। ପୁରୀ ପୋଲିସ ତରଫରୁ ଆମେ ଗୋଟେ ସହାୟତା ପୋଲିସ ସହାୟକ ନାଁରେ ଗୋଟେ ଚାଟ୍ବଟ୍ ତିଆରି କରିଛୁ, ସେ ଚାଟ୍ବଟ୍ର ଗୋଟେ ନମ୍ବର ଅଛି, ଏଇଟା ଗୋଟେ ହ୍ୱାଟ୍ସଆପ୍ର ଚାଟ୍ବଟ୍, ଚାଟ୍ବଟ୍ ନମ୍ବର ହେଉଛି 8763199400। ପୁଣି ମୁଁ କହିବି 8763199400, ଏଇଟା ଗୋଟେ ଆମର ଚାଟ୍ବଟ୍ ତିଆରି କରାହେଇଛି, ସେଥିରେ ଲୋକ ଯଦି ମେସେଜ କରିବେ ସେମାନଙ୍କୁ ସବୁ ଇନ୍ଫର୍ମେସନ୍, ତାଙ୍କ ପାଖାପାଖି ପାର୍କିଂ ରାସ୍ତା ଆଉ ଜରୁରୀ ଆଡଭାଇଜରି ସବୁ ସେମାନେ ସେ ଚାଟ୍ବଟ୍ ମାଧ୍ୟମରେ ଜାଣିବାକୁ ପାଇବେ। ଏହା ସହିତ ଆମର ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର 112 ଆକ୍ଟିଭ୍ ରହିବ, ଆମର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ୍ସ ମଧ୍ୟ ଆକ୍ଟିଭ୍ ରହିବ, ଆମର ଗୋଟେ ଆମେ କମ୍ୟୁନିକେସନ୍ ସେଲ୍ ଯେଉଁ ଅଛି ସେ ଆକ୍ଟିଭଲି କାମ କରିବ, ପୁରୀ ପୋଲିସର ଗୋଟେ ହ୍ୱାଟ୍ସଆପ୍ ଚ୍ୟାନେଲ ମଧ୍ୟ ଅଛି ଯେଉଁଥିରେ କି ଆମେ ସବୁ ଆଡଭାଇଜରିଜ୍ ଲାଇକ୍ ଭେହିକଲ୍ ମୁଭମେଣ୍ଟ ରିଲେଟେଡ୍, ଆମର ଯେଉଁ ମୁଭମେଣ୍ଟ ପ୍ଲାନ୍ ଅଛି, ପାର୍କିଂ ରିଲେଟେଡ୍ ଇନ୍ଫର୍ମେସନ୍ ଅଛି, ଆଉ କୋଉ ଦିନ କେତେବେଳେ ଆମର କୋଉ ସମୟରେ କ'ଣ କ୍ରାଉଡ୍ ସିଚୁଏସନ୍ ଅଛି ସବୁ ବିଷୟରେ ଭକ୍ତମାନଙ୍କୁ ଏ ମାଧ୍ୟମରେ ଅବଗତ କରାଯିବ।
5: ତେବେ ପୁରୀକୁ ଆସିବା ପାଇଁକା ତିନି କୋଣରୁ ଯେମିତି କୋଣାର୍କ ପଟୁ, ଭୁବନେଶ୍ୱର ପଟୁ ଆଉ ବ୍ରହ୍ମଗିରି ପଟୁ ଲୋକମାନେ ଆସିବେ, ସେମାନେ ବିଭିନ୍ନ ପ୍ରକାର ଦୁଇ ଚକିଆ ଆଉ ଚାରି ଚକିଆ ଆଉ ହେଭି ଭେହିକଲ୍ସରେ ମଧ୍ୟ ଆସିବେ, ସେମାନଙ୍କର ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେମାନେ କୋଉ ପଟେ ପୁରୀକୁ ପ୍ରବେଶ କରିବେ ସେ ସମ୍ପର୍କରେ ଟିକେ ଅବଗତ କରନ୍ତୁ।
4: ଆମର ଗୋଟେ ସ୍ୱତନ୍ତ୍ର ପାର୍କିଂ ଆଉ ଭେହିକଲ୍ ମୁଭମେଣ୍ଟ ପ୍ଲାନ୍ ରହିଛି, ଆଉ ଇଏ ପ୍ଲାନ୍କୁ ଆମର ଯେଉଁ ଟ୍ରାଫିକ୍ ୱିଙ୍ଗ ଅଛି, ଟ୍ରାଫିକ୍ର ଯେଉଁ ସେମାନେ ଅଫିସର୍ସ ରହିବେ ସେମାନେ ଟାଇମ୍ ଟୁ ଟାଇମ୍ ସିଚୁଏସନ୍ ଦେଖିକି ସେମାନେ ରେଗୁଲେଟ୍ କରିବେ। ଯେଉଁମାନେ ବି ଭୁବନେଶ୍ୱର ସାଇଡ୍ରୁ ଆସୁଛନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ତାଳବନିଆରେ ପାର୍କିଂ କରାଯାଉଛି, ସେମାନେ ମାଳତୀ ପାଟପୁରରୁ ଆମର ଯେଉଁ ରେଲୱେ ଓଭରବ୍ରିଜ୍ ଅଛି ସେଠୁ ଦେଇକି ଆମର ପାର୍କିଂ ବ୍ୟବସ୍ଥାକୁ ସେମାନେ ବ୍ୟବହାର କରିପାରିବେ। ତା ସହିତ ଯେଉଁମାନେ କୋଣାର୍କ ସାଇଡ୍ରୁ ଆସୁଛନ୍ତି ସେମାନେ ମଧ୍ୟ ତାଳବନିଆ ହେଲିପ୍ୟାଡ୍ ଆଉ ଆମର ଯେଉଁ ଇଣ୍ଡୋର ଷ୍ଟେଡିୟମ ସବୁ ପାର୍କିଂସକୁ ବ୍ୟବହାର କରିପାରିବେ। ବସିସ୍ ପାଇଁ ମାଳତୀ ପାଟପୁର ଇଣ୍ଟରଷ୍ଟେଟ୍ ବସିସ୍, ଯେଉଁ ବସିସ୍ ଆମର ସିଟି ବସିସ୍ ଅଛନ୍ତି, ସିଟି ବସ୍ଷ୍ଟାଣ୍ଡ ସେହି ସମୟରେ ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବନିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯେଉଁ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି, ଏହା ସହିତ ଆମର ସି ବିଚ୍ ସାଇଡ୍ରେ କିଛି ପାର୍କିଂ ସୁବିଧା ରହିଛି ଯେଉଁଥିରେ କି ଗାଡ଼ି ଆମର ଯେଉଁ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ୍ରୁ ଯେଉଁ ଗାଡ଼ି ଆସୁଛି ସେମାନେ ସେଇ ଜାଗାରେ ଯାଇକି ପାର୍କିଂ କରିପାରିବେ।
5: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୋଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ ପଲିସି ହେଇଛି କି?
4: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ଭାରୁଡ଼ା ଦିନ ଯେହେତୁ ଭେହିକଲ୍ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ୍ ରହୁଛି, ଯେଉଁ ଲୋକାଲ୍ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହୋଇଛି, ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାଅ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା ଆଉ କୋଉ ଜାଗାରେ କୋଉ ଗଳିରେ ଆମେ ସେମାନଙ୍କୁ ଏକ୍ସେସ୍ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ୍ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନେଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହୋଇପାରିବ।
5: ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ, ସେଥିପାଇଁ କ'ଣ ବ୍ୟବସ୍ଥା ହୋଇଛି?
4: ଆମର ଜରୁରୀକାଳୀନ ନମ୍ବର ସବୁ ଆକ୍ଟିଭ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି, ସେଇ ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି, ଆଉ ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇବେ ଇମିଡିଏଟ୍ଲି ତା ଉପରେ ଆକ୍ଟ କରାଯିବ, ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, IEEE କଣ୍ଟ୍ରୋଲ ରୁମ୍ ରହିବ, ସେଠି ଆମର କମ୍ୟୁନିକେସନ୍ ଚ୍ୟାନେଲ ସବୁ ପ୍ରକାରର ରହିବେ, ଲୋକାଲ୍ ପୁଲିସ ସାଙ୍ଗରେ ସମସ୍ତଙ୍କର କଣ୍ଟାକ୍ଟ ଥାଏ, ସେଇପାଇଁ ଆମେ ଯେଉଁ ଗାଁରେ ସାହିର ମୁରବୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ମିଟିଂ କରିକି ସେମାନଙ୍କୁ ସମସ୍ତଙ୍କୁ ସେନ୍ସିଟାଇଜ୍ କରାଯାଇଛି, ଯେକୌଣସି ସାହାଯ୍ୟ ଦରକାର ପଡ଼ିଲେ ସେମାନେ ଆମକୁ କଣ୍ଟାକ୍ଟ କରିପାରିବେ।
5: ଯଦି କୌଣସି ବ୍ୟକ୍ତି ଏଠି ହଜିଯାଆନ୍ତି, ସୂଚନା କେନ୍ଦ୍ର ଗୁଡ଼ିକ ଅଛି, ସେଇ ଯେଉଁ ସୂଚନା କେନ୍ଦ୍ର କେଉଁ କେଉଁ ଜାଗାରେ ସବୁ କେତୋଟି ବ୍ୟବସ୍ଥା କରାଯାଇଛି ଏବଂ ତାକୁ କେମିତି ବ୍ୟବହାର କରିପାରିବେ ଯେଉଁମାନେ ଶ୍ରଦ୍ଧାଳୁ ଆସୁଛନ୍ତି, ସେ ସମ୍ପର୍କରେ ଟିକେ ସୂଚନା ଦିଅନ୍ତୁ।
4: ଆମର ଏଡ୍ ପୋଷ୍ଟ ପାଖାପାଖି ଯଦି ସାରା ଜିଲ୍ଲାରେ ଆମେ ଦେଖିବା 90 ଲୋକେସନ୍ରେ ଏଡ୍ ପୋଷ୍ଟ କରାଯାଉଛି, ସେଠି VHF କମ୍ୟୁନିକେସନ୍ ଆମର ଥାଏ, ତ ଯଦି ବି କୌଣସି ଲୋକ ହଜିଯାଉଛି, କାହାକୁ କୌଣସି ପ୍ରକାରର ଅସୁବିଧା ହେଉଛି, ଇମିଡିଏଟ୍ଲି VHF କମ୍ୟୁନିକେସନ୍ ଚ୍ୟାନେଲ୍ରେ ସାରା ଜିଲ୍ଲାରେ ଇନ୍ଫର୍ମେସନ୍ ସ୍ପ୍ରେଡ୍ କରାଯାଇପାରିବ, ଆଉ ସମସ୍ତ ଯେଉଁ ଅଫିସର ଅଛନ୍ତି ଏଡ୍ ପୋଷ୍ଟରେ ସମସ୍ତଙ୍କର ଏହାକୁ ନେଇକି ପ୍ରପର୍ ବ୍ରିଫିଂ ଆଣ୍ଡ ସେନ୍ସିଟାଇଜେସନ୍ ବି କରାଯାଉଛି।
5: ଏହି ସମୟରେ ବହୁତ ଗୁଡ଼ିଏ ଯେହେତୁ ସମସ୍ତେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ୍ର ବ୍ୟବହାର କରୁଛନ୍ତି, ମୋବାଇଲ୍ର ସାଇବର ଠକମାନେ ଏ ସମୟରେ ମାତିବାର ବହୁତ ସମ୍ଭାବନା ଅଛି, ସେମାନଙ୍କୁ ଟ୍ୟାକେଲ୍ କରିବା ପାଇଁ କ'ଣ ସବୁ ବ୍ୟବସ୍ଥା ସ୍ପେଶାଲି କରାଯାଇଛି?
4: ପୁରୀ ପୁଲିସର ସାଇବର ୱିଙ୍ଗ ସବୁବେଳେ ଆକ୍ଟିଭଲି କାମ କରୁଛି, ଯେହେତୁ ଆମର ବର୍ଷ ସାରା ପର୍ଯ୍ୟଟକମାନେ ଆସୁଛନ୍ତି, ହୋଟେଲରେ ସେମାନେ ରହୁଛନ୍ତି, ବେଳେବେଳେ ସେମାନେ ଠକାମିର ଶିକାର ହେଉଛନ୍ତି, ତ ଆମର ସାଇବର ସେଲ୍ ଯେଉଁ ଅଛି ଏ ପ୍ରକାରର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛି, ଆଉ ଏହା ସହିତ ଆମେ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚର ଯେଉଁ ସାଇବର ୱିଙ୍ଗ ଅଛି ସେମାନଙ୍କ ସାଙ୍ଗରେ ମିଶିକି ଗୋଟେ ଡ୍ରାଇଭ ଆମେ କଣ୍ଟିନ୍ୟୁ କରୁଛୁ, ସେଇ ଡ୍ରାଇଭରେ ଏପର୍ଯ୍ୟନ୍ତ ପାଖାପାଖି 100 ୱେବସାଇଟ ଯୋଉ କି ଫେକ୍ ୱେବସାଇଟ ସେଟାକୁ ଚିହ୍ନଟ କରାହେଇଛି, ତାକୁ ହଟା ହେଇଛି ଇଣ୍ଟରନେଟ୍ରୁ। ଆମର ଗୋଟେ ଡ୍ରିଲ୍ କରାହେଇଥିଲା, ଯେତେ ବି ଇମ୍ପୋର୍ଟାଣ୍ଟ ହୋଟେଲ୍ସ ଅଛନ୍ତି ସେମାନଙ୍କର ଆମେ ଯୋଉ ଅଥରାଇଜଡ୍ ଆଉ ସେମାନଙ୍କର ଯୋଉ ରିଏଲ୍ ଇମେଲ୍ ଆଇଡି ଓ ଫୋନ୍ ନମ୍ବର ଆମେ କଲେକ୍ସନ୍ କରିଥିଲୁ, ତାପରେ ଆମେ ଯେତେ ବି ଜାଗାରେ ସେମାନଙ୍କ ନାଁରେ ଆଡଭର୍ଟିଜମେଣ୍ଟ ଆଉ କିଛି ହେଉଛି ସାଇବର ପାଟ୍ରୋଲିଂ କରିକି ଆମେ ସବୁ ଫେକ୍ ଆଡଭର୍ଟିଜମେଣ୍ଟ ଅଛି ସେଟାକୁ ବାହାର କରିକି ତାକୁ ଡିଆକ୍ଟିଭେଟ୍ କରାହେଇଛି। ସାଇବର ଆମର ଯେଉଁ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚ ଆଉ ପୁରୀ ପୁଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ୍ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏ ବର୍ଷ ପ୍ଲାନିଂ କରାହେଉଛି, ସେଟା ଏଇ ସମୟରେ ଆକ୍ଟିଭଲି।

0: ଫାଇନାନ୍ସିଆଲି ହଉ ବା ଅଦରୱାଇଜ, ତ ସେଥିପାଇଁ ପୋଲିସ ପ୍ରଶାସନ ସେମାନଙ୍କୁ କିଭଳି ଭାବରେ ଟ୍ୟାକଲ କରିବା ପାଇଁ ପ୍ରସ୍ତୁତ କରିଛି
1: ଏ ବାବଦରେ ଆମର ମିଟିଂ କରାଯାଏ, ଯେତେ ବି ଆମର ହୋଟେଲିୟର୍ସ ଅଛନ୍ତି, ହୋଟେଲ ଆସୋସିଏସନ ଆଉ ସମସ୍ତ ହୋଟେଲିୟର୍ସକୁ ଡାକିକି ଆମ ତରଫରୁ ମିଟିଂ କରାଯାଏ ଆଉ ସମସ୍ତଙ୍କୁ ଆମ ତରଫ

0: ବିନା ଆଶୀର୍ବାଦ କୌଣସି କାମ ହେଇପାରିବନି। ଆଉ ରଥଯାତ୍ରା ମହାପ୍ରଭୁଙ୍କର ଆଶୀର୍ବାଦରେ ହିଁ ହୁଏ। ଆଉ ଆମେ ପ୍ରସ୍ତୁତି କରୁଛୁ, ଯେତେ ବି ଭକ୍ତ ଅଛନ୍ତି ସେମାନଙ୍କର ସାହାଯ୍ୟ ରହିଲେ ହିଁ, ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ହିଁ ଏଟା ସଫଳ ହେଇପାରିବ। ସମସ୍ତଙ୍କୁ ଖାଲି ମୋର ରିକ୍ୱେଷ୍ଟ ରହିବ କି ଜରୁରୀ ଆମ ତରଫରୁ ଯାହା ଯାହା ଇନଫର୍ମେସନ୍ ଦିଆଯାଉଛି ତାକୁ ଭଲ ଭାବରେ ପଢ଼ନ୍ତୁ, ଆଉ ନିଜ ସ୍ୱାସ୍ଥ୍ୟକୁ ସମସ୍ତେ ଧ୍ୟାନ ଦେବା କଥା।
1: ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀର ଶ୍ରୋତାମାନଙ୍କ ସହ ଏହି ମୂଲ୍ୟବାନ ସୂଚନା ବାଣ୍ଟିଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁସଂଗଠିତ ଭାବେ ସମ୍ପନ୍ନ ହେଉ, ଏହା ହିଁ ଆମର ପ୍ରାର୍ଥନା। ନମସ୍କାର।
0: ଜୟ ଜଗନ୍ନାଥ।
2: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 8:15। ପ୍ରଚାର କରୁଛୁ ଖେଳ ଜଗତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଗୌରାଙ୍ଗ ଚରଣ ଜେନା। ଆଜି ଏଥିରେ ଶୁଣନ୍ତୁ, ଫୁଟବଲ ଖେଳାଳି କୃଷ୍ଣଚନ୍ଦ୍ର ମହାନ୍ତଙ୍କ ସହିତ ସାକ୍ଷାତକାର।
3: ନମସ୍କାର ଶ୍ରୋତା ବନ୍ଧୁ, ପ୍ରୀତିଭରା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଖେଳ ଜଗତ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଗୌରାଙ୍ଗ। ଶ୍ରୋତା ବନ୍ଧୁ, ଫୁଟବଲ ଜଗତର ସବୁଠାରୁ ବଡ଼ ମହାକୁମ୍ଭ ଯାହା ବର୍ତ୍ତମାନ ଚାଲୁ ରହିଛି, ଏହି ବିଶ୍ୱକପ୍ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ରୋମାଞ୍ଚକର ତଥ୍ୟ ବିଷୟରେ ଆଜି ଆସନ୍ତୁ ଆଲୋଚନା କରିବା। ହଁ ଶ୍ରୋତା ବନ୍ଧୁ, ଚଳିତ ଫିଫା ବିଶ୍ୱକପ୍ 2026 ଏବେ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ଯଦି ଆମେ ଏହି ପ୍ରତିଯୋଗିତା କଥା ଆଲୋଚନା କରିବା, ତେବେ ଏହି ଫିଫା ୱାର୍ଲ୍ଡ କପ୍ 2026 ତିନୋଟି ଦେଶରେ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଇତିହାସରେ ପ୍ରଥମ ଥର ପାଇଁ ତିନୋଟି ଦେଶ ମିଳିତ ଭାବେ ଏହି ବିଶ୍ୱକପ୍କୁ ଆୟୋଜନ କରିଥିଲେ। ଆମେରିକା, ମେକ୍ସିକୋ ଓ କାନାଡ଼ାର ସମୁଦାୟ 16 ସହରର ବିଭିନ୍ନ ଷ୍ଟାଡିୟମରେ ମ୍ୟାଚ୍ଗୁଡ଼ିକ ଖେଳାଯାଇଥିଲା। ଏଥର ବିଶ୍ୱକପ୍ରେ ପୂର୍ବଭଳି 32 ଦଳ ବଦଳରେ ରେକର୍ଡ ସଂଖ୍ୟକ 48 ଦଳ ଭାଗ ନେଇଥିଲେ। ଦଳ ସଂଖ୍ୟା ବଢ଼ିବା ଯୋଗୁଁ ମୋଟ ମ୍ୟାଚ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା ଏବଂ ପ୍ରତ୍ୟେକ ଗ୍ରୁପ୍ରେ 4 ଲେଖାଏଁ ଦଳ ରହିଥିଲେ। ପ୍ରତିଯୋଗିତାର ଆରମ୍ଭ 11 ଜୁନ୍ 2026 ମେକ୍ସିକୋର ସିଟି ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା। ତେବେ ଶ୍ରୋତାବନ୍ଧୁ, ଆସନ୍ତା 19 ଜୁଲାଇ 2026 ଅର୍ଥାତ୍ ଭାରତୀୟ ସମୟ ଅନୁସାରେ 20 ଜୁଲାଇ ସକାଳ ଏହି ଦିନ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇ ନୂଆ ବିଜେତା ଘୋଷଣା ହେବ। ତେବେ ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚ୍ ଉପରେ ଯଦି ଆମେ ନଜର ପକାଇବା, ତେବେ ଏହି ପ୍ରତିଯୋଗିତା ଏବେ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ସେମିଫାଇନାଲ ପର୍ଯ୍ୟାୟରେ ଫ୍ରାନ୍ସ, ସ୍ପେନ୍, ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ଉନ୍ନୀତ ହୋଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଯଦି ଆମେ ଫିଫା ବିଶ୍ୱକପ୍ ବା ଫୁଟବଲ ବିଶ୍ୱକପ୍ କଥା ଆଲୋଚନା କରିବା, ତେବେ ପ୍ରଥମ ଥର ଲାଗି 1930 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଚଳିତ 2026 ଫୁଟବଲ ବିଶ୍ୱକପ୍ର 23 ସଂସ୍କରଣ ଖେଳାଯାଉଛି। ଯଦି ଆମେ ଫୁଟବଲ ବିଶ୍ୱକପ୍ ଚମ୍ପିଆନ କଥା ଆଲୋଚନା କରିବା, ତେବେ ବ୍ରାଜିଲ ସର୍ବାଧିକ 5 ଥର 1958, 1962, 1970, 1994 ଓ 2002, ଜର୍ମାନୀ 4 ଥର 1954, 1974, 1990, 2014, ଇଟାଲୀ 4 ଥର 1934, 1938, 1982 ଏବଂ 2006, ଆର୍ଜେଣ୍ଟିନା 3 ଥର 1978, 1986 ଏବଂ 2022, ଫ୍ରାନ୍ସ 2 ଥର 1998 ଏବଂ 2018, ଉରୁଗୁଏ 2 ଥର 1930 ଏବଂ 1950, ଇଂଲଣ୍ଡ ଗୋଟିଏ ଥର 1966 ଏବଂ ସ୍ପେନ୍ ଗୋଟିଏ ଥର 2010 ବିଶ୍ୱ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ତେବେ ଶ୍ରୋତାବନ୍ଧୁ, ଏବେ ଦେଖିବାର ରହିଲା ଚଳିତ 2026 ଫିଫା ଫୁଟବଲ ବିଶ୍ୱକପ୍ର ଚମ୍ପିଆନ ଆଖ୍ୟା କିଏ ଅର୍ଜନ କରୁଛି। ତେବେ ଶ୍ରୋତାବନ୍ଧୁ, ଆଜି ଖେଳ ଜଗତ କାର୍ଯ୍ୟକ୍ରମରେ ଆସନ୍ତୁ ସେହିଭଳି ଫୁଟବଲକୁ ଭଲ ପାଉଥିବା ତଥା ଜଣେ ପୂର୍ବତନ ଫୁଟବଲ ଖେଳାଳି ଓ ବର୍ତ୍ତମାନ ପିଲାମାନଙ୍କୁ ଫୁଟବଲ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକଙ୍କ ସହିତ କଥା ହେବା, ଆଉ ଶୁଣିବା ତାଙ୍କରି ମୁହଁରୁ ତାଙ୍କର ଫୁଟବଲ ଖେଳ ବିଷୟରେ।
4: ସାର୍, ଯାହା ହଉ, ବହୁତ ସୁଖର କଥା, ଆଜି ଆପଣ ଆମ ଖେଳ ଜଗତ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି। ସାର୍, ପ୍ରଥମେ ଟିକେ ଆମେ ଆପଣଙ୍କର ପରିଚୟ ଜାଣିବା ପାଇଁ ଚାହିଁବୁ, ଆପଣଙ୍କର ପରିଚୟ ଟିକେ ଆମକୁ ଦିଅନ୍ତୁ। ସାର୍,
5: ମୋ ନାଁ କୃଷ୍ଣ ଚନ୍ଦ୍ର ମହାନ୍ତ, ଘରଟା ହଉଛି ଆମର ରାଇକଡ଼ା।
4: ଯା ହଉ ସାର୍, ବହୁତ ସୁଖର କଥା। ତ ଯେମିତି ସାର୍ ଆମେ ଜାଣିବା ପାଇଁ ଚାହିଁଲୁ, ଆପଣ ଜଣେ ହଉଛନ୍ତି ଫୁଟବଲ ଖେଳାଳି, ବର୍ତ୍ତମାନ ବି

0: ମାନେ ଖେଳାଳି ମାନଙ୍କୁ ଆପଣ ପ୍ରଶିକ୍ଷଣ ଦଉଛନ୍ତି, ତ
1: ଆଜ୍ଞା
0: ପ୍ରଶିକ୍ଷକ ହେବା ପୂର୍ବରୁ ସାର୍ ପ୍ରଥମେ ଟିକେ ଆମେ ଆପଣଙ୍କର ଖେଳ ବିଷୟରେ ଜାଣିବା ପାଇଁ ଚାହିଁବୁ, ଆପଣଙ୍କର ଏଇ ଫୁଟବଲ ଖେଳ ପ୍ରତି ଭଲ ପାଇବା କେମିତି କ'ଣ ମନରେ ସୃଷ୍ଟି ହେଇଥିଲା, ସେଇ ଫୁଟବଲ ଖେଳ ବିଷୟରେ କିଛି ଆମକୁ ସାର୍ କହିବେ?
1: ଆଜ୍ଞା, ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି ସେତେବେଳେ ମୁଁ ଆଜ୍ଞା ସ୍ପୋର୍ଟସ ହଷ୍ଟେଲ ଭବାନୀପାଟଣାରେ ଫୁଟବଲ ଖେଳରେ ହିଁ ସିଲେକ୍ସନ ପାଇଥିଲି। ସେଠି ରହିବା ପରେ ମୁଁ ଯୋଉଟା ଷ୍ଟେଟ ଗଭର୍ଣ୍ଣମେଣ୍ଟର ଥିଲା ସେଥିରେ ନିଜେ ମୁଁ ଶିଖୁଥିଲି, ତାପରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଯୋଉଟା ଅଛି ଆମର ସାଇ ହଷ୍ଟେଲ ବାରବାଟୀ ଷ୍ଟାଡିୟମରେ, ସେଇଠି ବି ମୁଁ ସିଲେକ୍ସନ ପାଇଲି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରେ। ତାପରେ ଭଲ ଭଲ କୋଚଙ୍କ ସହିତ ରହିଲି, ସେଇଠୁ ଖେଳ ଶିଖିବା ପରେ ମୁଁ ନିଜକୁ ପ୍ରିପେୟାର କଲି କି ଯେ ମୁଁ ବି ଲୋକଙ୍କୁ ଖେଳ ଶିଖେଇବି।
0: ସାର୍ ବହୁତ ଭଲ କଥା, ଏବେ ଆପଣ ଯେମିତିକି ପ୍ରଶିକ୍ଷକ ଭାବରେ ଖେଳାଳି ମାନଙ୍କୁ ଶିକ୍ଷା ଦଉଛନ୍ତି, ହେଲେ ପ୍ରଥମରୁ ମାନେ ଆପଣଙ୍କର ଫୁଟବଲ ଖେଳ ପ୍ରତି ମାନେ ମନରେ ଭଲ ପାଇବା କେମିତି ସୃଷ୍ଟି ହେଇଥିଲା?
1: ମୁଁ ସ୍କୁଲ ଲେବୁଲରେ ସେତେବେଳେ ଛୋଟ ଥିଲାବେଳେ ମୁଁ ଖେଳୁଥିଲି ଏମିତି,
0: ଆଜ୍ଞା,
1: ତ ମୁଁ ବି ଭାବିନଥିଲି ଯେ ମୁଁ ଦିନେ ଭଲ ପ୍ଲେୟାର ହେବି ବୋଲି। ସେ ସୁଯୋଗ ମୋତେ ମିଳିଥିଲା, ସ୍ପୋର୍ଟସ ହଷ୍ଟେଲରେ ଖେଳିବାର ସୁଯୋଗ ମିଳିଥିଲା, ତେଣୁକରି ମୁଁ ଚିନ୍ତା କରିଥିଲି କେମିତି ଭଲ ଖେଳିବି, ଆଉ ସେ ସୁଯୋଗ ଯେତେବେଳେ ମିଳିଥିଲା ମୁଁ ତାକୁ ଫୁଲଫିଲ୍ କରିଥିଲି।
0: ଅଲଗା ପ୍ରକାର ତ ସାର୍ ଖେଳ ଅଛି ଆପଣ ଆପଣେଇ ପାରିଥାନ୍ତେ, ହେଲେ ଫୁଟବଲ ଖେଳ ପ୍ରତି ମାନେ ଫୁଟବଲ ଖେଳ ପ୍ରତି ଭଲ ପାଇବା କେମିତି ମନରେ ସୃଷ୍ଟି ହେଇଥିଲା?
1: ସେଇଟା ତ ଗୋଟେ ଯୋଉଟା କି ଆମ ଗ୍ରାମାଞ୍ଚଳରେ ଫୁଟବଲ ବେସ୍ ହିଁ ଅଛି,
0: ଆଜ୍ଞା ଆଜ୍ଞା,
1: ତେଣୁକରି ମୁଁ ବି ଇନ୍ସପାୟାର ହେଇଥିଲି। ମୋର ବଡ ଭାଇ ଜଣେ ଭଲ ଫୁଟବଲ ଖେଳାଳି, ବାପା ବି ଆମର ବହୁତ ସପୋର୍ଟ କରୁଥିଲେ
0: ଆଜ୍ଞା
1: ଫୁଟବଲ ଖେଳକୁ, ସେ ବି ଖେଳୁଥିଲେ, ତେଣୁକରି ମୋତେ ବି ଫୁଟବଲ ଖେଳିବା ପାଇଁ ଇଚ୍ଛା ହେଲା। ବଡ ଭାଇ ସବୁବେଳେ ସାଙ୍ଗରେ ଯାଉଥିଲେ, ତେଣୁକରି ମୁଁ ବି ଫୁଟବଲ ଖେଳିବା ପାଇଁ ଇଚ୍ଛା କଲି ଆଉ।
0: ତେବେ ଯାହା ବି ହଉ ବହୁତ ଭଲ କଥା। ତ ସାର୍ ଆପଣ ଯେମିତି କହିଲେ ଯୋଉ ଫୁଟବଲ ଖେଳ କଥା କହିଲେ, ସ୍ପୋର୍ଟସ ହଷ୍ଟେଲରେ ବି ରହିଥିଲେ, ସାମିଲ କରିଥିଲେ, ତ ଆପଣଙ୍କର ଖେଳର ଅନୁଭୂତି ଆଜି ଖେଳିଥିବାର କିଛି କିଛି ମାନେ ଆପଣଙ୍କ ମ୍ୟାଚ୍ ବିଷୟରେ ଆଜି ଆମ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ସାର୍ ଆପଣ କହିବେ?
1: ମୁଁ ତ ଦୀର୍ଘ 1992 ମସିହାରୁ ଆଜି ପର୍ଯ୍ୟନ୍ତ ମୁଁ ଫୁଟବଲ ସହିତ ହିଁ ରହିଛି,
0: ଆଜ୍ଞା,
1: ତେଣୁକରି ଅନେକ କିଛି ମ୍ୟାଚ୍, ବହୁତ ବଡ ବଡ ମ୍ୟାଚ୍ ବି ଖେଳିଛି, ନ୍ୟାସନାଲ ସବ୍ ଜୁନିୟର ଜୁନିୟର ଅଣ୍ଡର 21 ସିନିୟର ସମସ୍ତ ପ୍ରକାର ନ୍ୟାସନାଲ ମୁଁ ଖେଳି ଦେଇଛି। ଏମିତି ଇଣ୍ଡିଆର କୋଉ ଜାଗା ନାହିଁ ଯେ ଆମେ ଖେଳିନୁ ବୋଲି, ବହୁତ ଅନେକ ଅନୁଭୂତି ରହିଛି।
0: ସାର୍ ବହୁତ ଭଲ କଥା ଆଜି ଆପଣ ଆମକୁ କହୁଛନ୍ତି, ଯେମିତିକି ଆପଣ କହିଲେଣି ନ୍ୟାସନାଲ ଜୁନିୟର ବହୁତ କିଛି ଖେଳିଛନ୍ତି, ସେ ଖେଳର ଅନୁଭୂତି ଯେହେତୁ ଆପଣ ନ୍ୟାସନାଲ ସ୍ତରରେ ଜାତୀୟ ସ୍ତରରେ ମାନେ ପ୍ରତିଯୋଗିତାରେ ପାର୍ଟିସିପେଟ କରିଛନ୍ତି, କିଛି ଆଜି ଆମକୁ କୁହନ୍ତୁ ସାର୍ ମ୍ୟାଚ୍ର ଅନୁଭୂତି, ଆପଣଙ୍କର ମ୍ୟାଚ୍ ଖେଳିଥିବାର ପରଫର୍ମାନ୍ସ ବିଷୟରେ କିଛି ଆମ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ସାର୍ କିଛି ସୂଚନା ଦିଅନ୍ତୁ।
1: ମୁଁ ଯେତେବେଳେ ଖେଳୁଥିଲି ଆଜ୍ଞା, ମୁଁ ଡିଫେଣ୍ଡର ପୋଜିସନରେ ଖେଳୁଥିଲି, ଆଉ ଏମିତି ସେତେବେଳେ ଖେଳୁଥିଲୁ ଆମେ ମାନେ କୌଣସି ଗୋଲ୍ ବି ଖାଉନଥିଲୁ, ଏଇ ଟାଇପ୍ର ଖେଳ ଖେଳୁଥିଲୁ, ସେତେବେଳେ ବହୁତ ଖୁସି ଲାଗୁଥିଲା ଆଉ।
0: ତ ସେଇ ବିଷୟରେ କିଛି କୁହନ୍ତୁ ଆପଣଙ୍କର ମାନେ କୋଉ କୋଉ ଜାଗାରେ ସବୁ ଖେଳିଛନ୍ତି, ଯେମିତି ଯେଉଁ କହିଲେ ନ୍ୟାସନାଲ ପ୍ରଥମ ଥର ପାଇଁ ସାର୍ ନ୍ୟାସନାଲ ସ୍ତରରେ କୋଉ କେବେ ଖେଳିଥିଲେ ସେ ନ୍ୟାସନାଲ?
1: ଆମେ ପ୍ରଥମରେ ୟୁପିର ବସ୍ତି ଜିଲ୍ଲାରେ ଖେଳିଥିଲୁ ସବ୍ ଜୁନିୟର ନ୍ୟାସନାଲ,
0: ଆଜ୍ଞା ଆଜ୍ଞା,
1: ଓଡ଼ିଶା ତରଫରୁ ମୁଁ ଯାଇଥିଲି ଆଉ ୟୁପିର ବସ୍ତି ଜିଲ୍ଲାରେ ଖେଳିଥିଲୁ।
0: ତ କେମିତି ସାର୍ ଥିଲା ସେଇ ମ୍ୟାଚ୍ର ଅନୁଭୂତି, ଆପଣ ଯେତେବେଳେ ନ୍ୟାସନାଲ ସ୍ତରରେ ମାନେ ସୁଯୋଗ ପାଇଥିଲେ କିଛି କହିବେ ଆମକୁ ସେ ବିଷୟରେ?
1: ଆଜ୍ଞା ବହୁତ, ତ ଯେତେବେଳେ ପ୍ରଥମ ଥର କରି ସବ୍ ଜୁନିୟର ନ୍ୟାସନାଲ ଖେଳିଥିଲି ମନରେ ବହୁତ ଖୁସି ଥିଲା, ଆଉ ଓଡ଼ିଶା ମାନେ ସେତେବେଳେ ମାନେ ମୁଖ୍ୟ ମାନେ ଦଳରେ ଥିଲି, ତେଣୁକରି ବହୁତ ଖୁସି ଥିଲା ମନ, ତେଣୁକରି ସେଇଠୁ ଖେଳ ଆରମ୍ଭ କରିଥିଲି ଯୋଉ ନ୍ୟାସନାଲ, ତାପରେ ଆଉ ପଛକୁ ଦେଖିନେ ମୁଁ ସବ୍ ଜୁନିୟର ଖେଳିଲା ପରେ ଜୁନିୟର ନ୍ୟାସନାଲ ଅଣ୍ଡର 21 ସିନିୟର ସମସ୍ତ ନ୍ୟାସନାଲ ଖେଳିବା ପାଇଁ ସୁଯୋଗ ମିଳିଥିଲା ଆଉ।
0: ସାର୍ ମନରେ ସେମିତି କିଛି ମାନେ ଆପଣଙ୍କ ରହିଗଲା କି ଅଫସୋସ ଯେ ନ୍ୟାସନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଲି କିନ୍ତୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲି, ସେମିତି କିଛି ମନରେ ରହିଯାଇଛି କି ଅଫସୋସ ସାର୍?
1: ସେଇଟା ତ ସମସ୍ତ ପ୍ଲେୟାର ମାନଙ୍କର ମନରେ ଥାଏ,
0: ଆଜ୍ଞା ଆଜ୍ଞା,
1: ସେଇ ସୁଯୋଗ ଆସିନି ଆମ ପକ୍ଷରେ, ତେଣୁକରି ଚିନ୍ତା ବି କରିବାର ସେମିତି କିଛି ନାହିଁ ଆମର, ତେଣୁକରି ମୁଁ ବର୍ତ୍ତମାନ ସୁଦ୍ଧା ବି ଯେହେତୁ ଫୁଟବଲ ଲାଇନ୍ରେ ଅଛି, ତେଣୁକରି ମୁଁ ସେଇଟା ଚିନ୍ତା କରିନି, ଯେହେତୁ ମୁଁ ଖେଳିପାରିଲିନି ତ ମୁଁ କେମିତି ପିଲାଙ୍କୁ ବାହାର କରିବି, ମୋ ପିଲା କେମିତି ଆନ୍ତର୍ଜାତୀୟ ଖେଳାଳି ହେଇକି ବାହାରନ୍ତୁ, ମୁଁ ସେଇଟା ମନରେ ନେଇକି ଆଜି ପର୍ଯ୍ୟନ୍ତ କୋଚିଂ ଲାଇନ୍ରେ ଅଛି ଆଉ।
0: ବହୁତ ଭଲ କଥା ସାର୍, ଆମେ ବି ଆଶା କରିବୁ ଆପଣଙ୍କର ଆଶା ଏମିତି ସଫଳ ହଉ, ଆମ ଜିଲ୍ଲାରୁ ହଉ କିମ୍ବା ଆମ ରାଜ୍ୟରୁ ହଉ, ଯାହା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରନ୍ତୁ ଆମେ ଆଶା କରିବା। ତ ସାର୍ ଆପଣଙ୍କର ଯେମିତି ଯୋଉ ଖେଳୁଛନ୍ତି ଫୁଟବଲ ଖେଳ ମାନେ ଖେଳି ସାରିଲା ପରେ ବର୍ତ୍ତମାନ ପ୍ରଶିକ୍ଷକ ଭାବରେ ପିଲାମାନଙ୍କୁ ଶିକ୍ଷା ଦଉଛନ୍ତି, ତ ସାର୍ ଆପଣ କୁହନ୍ତୁ ଜଣେ ଖେଳାଳି ହେବା ପାଇଁ ହେଲେ ବିଶେଷ ଭାବରେ ଆମକୁ କୋଉ କୋଉ ପ୍ରତି ଧ୍ୟାନ ଦେବା ପାଇଁ ପଡିବ, କେମିତି ଜଣେ ଆମେ ଜଣେ ଭଲ ଖେଳାଳି ହେଇପାରିବା? ସାର୍
1: ଭଲ ଖେଳାଳି ହେବା ପାଇଁ ହେଲେ ବହୁତ କିଛି ଛାଡିବା ପାଇଁ ପଡିବ, ଭଲ ଅଭ୍ୟାସ କିଛି ଛାଡିବା ପାଇଁ ପଡିବ, ଖେଳ ଲାଇନକୁ ଆସିବା ପାଇଁ, ସ୍ପୋର୍ଟସରେ କ୍ୟାରିୟର କରିବା ପାଇଁ ହେଲେ ପାଠପଢା ସହିତ ଖେଳକୁ ନିୟମିତ ଭାବରେ ପ୍ରାକ୍ଟିସ କରିବା ପାଇଁ ପଡିବ, ତେବେ ହିଁ ଜଣେ ଭଲ ଖେଳାଳି ହେଇପାରିବେ ଆଉ ସ୍ପୋର୍ଟସରେ କ୍ୟାରିୟର କରିପାରିବେ।
0: ଠିକ କଥା ସାର୍, ବର୍ତ୍ତମାନ ତ ବହୁତ ସୁଯୋଗ ସୃଷ୍ଟି ହେଉଛି, ଯେମିତିକି ଡିଫେନ୍ସ ଲାଇନ୍ ହଉ, ବିଭିନ୍ନ ସରକାରୀ ଚାକିରି ବି ଆମେ ପାଇପାରୁଛନ୍ତି, ଆମେ ଯଦି ଭଲ ଖେଳ ଖେଳିବା, ଖେଳରେ ମାନେ ସାର୍ଟିଫିକେଟ ହାସଲ କରିବା, ଆମେ ନିଶ୍ଚିତ ଭାବରେ ନିଜ କ୍ୟାରିୟର ଆମେ ବନେଇ ପାରିବା,
1: ନିଶ୍ଚିନ୍ତ ଆଜ୍ଞା।
0: ତ ସାର୍ ଆପଣଙ୍କର ମ୍ୟାଚ୍ର କିଛି ଅନୁଭୂତି, ସ୍ମରଣୀୟ ଅନୁଭୂତି କିଛି କହିବେ ଆମକୁ?
1: ମୁଁ ଯେତେବେଳେ ଜୁନିୟର ନ୍ୟାସନାଲ ଖେଳୁଥିଲି
0: ଆଜ୍ଞା,
1: ସେତେବେଳେ ମୁଁ ଓଡ଼ିଶାର କ୍ୟାପ୍ଟେନ୍ ଥିଲି, ଆଉ ଆମେ ସର୍ଭିସ ସହିତ 2-1 ହାରି ଯାଇଥିଲୁ, କିନ୍ତୁ ସେଦିନ ମୁଁ ସମସ୍ତଙ୍କ ଠାରୁ ଭଲ ଖେଳିଥିଲି, ଆଉ ଆର୍ମିରେ ମୋର ଡାଇରେକ୍ଟ ସିଲେକ୍ସନ ହେଇଥିଲା, କିନ୍ତୁ ମୁଁ ଆର୍ମିରେ ଇଚ୍ଛା ନଥିଲା, ମୁଁ ତ ଅନ୍ୟ

0: ପାଇବି ବୋଲି ମୁଁ ଆଶା ରଖିଥିଲି,
1: ଆଜ୍ଞା ଆଜ୍ଞା,
0: କିନ୍ତୁ ଆର୍ମିରେ ମାନେ ଯାଇ ନଥିଲେ, ସେଇଟା ମୋର ମାନେ ସବୁଠୁ ଭଲ ମ୍ୟାଚ୍ ଥିଲା। ଆଉ ସର୍ଭିସେସ୍ ଟିମ୍ ସହିତ 2-1 ହାରିଥିଲୁ, କିନ୍ତୁ ସମସ୍ତଙ୍କ ଠାରୁ ଭଲ ଖେଳିଥିଲି ମୁଁ।
1: ମାନେ ମନରେ ସେମିତି କିଛି ମାନେ ଅଫସୋସ ରହିଗଲା ଆପଣ ଯୋଉ ଆର୍ମି କଥା ଆମକୁ କହିଲେ, ମାନେ କଣ ପାଇଁ ଆପଣ ସେମିତି କଲେନି ନା କଣ, ମାନେ ମନରେ ଅଲଗା ପ୍ରକାର?
0: ସେ ସମୟରେ ମୁଁ ଭଲ ଚାକିରି କରିବି ଆଉ ଭଲ ଖେଳିବି ବୋଲି ମୁଁ ଆଶା ରଖିଥିଲି, ଆଉ ଏତେ ଶୀଘ୍ର ମୁଁ ଚାକିରି କରିବି ନାହିଁ ବୋଲି ଗୋଟେ ମନରେ ଥିଲା।
1: ତେବେ ଯାହା ହଉ ସାର୍, ବର୍ତ୍ତମାନ ଆପଣ ମାନେ ଖେଳାଳିରୁ ପ୍ରଶିକ୍ଷକ ଭାବରେ ପିଲାମାନଙ୍କୁ ଶିକ୍ଷା ଦଉଛନ୍ତି, କେମିତି ଏଇ ପ୍ରଶିକ୍ଷକ ଭାବରେ ପିଲାମାନଙ୍କ ସହିତ ମିଶିବା କେମିତି କଣ ସାର ଚାଲିଛି, ଟିକେ କିଛି କହିବେ ଆମକୁ?
0: ପିଲାମାନଙ୍କ ସହିତ ସେମିତି ଯଦି କୋଡିନେସନ ରଖିବେ ନାହିଁ, ପିଲାଙ୍କ ସହିତ ନ ମିଶିବେ, ତାହେଲେ ଆପଣ ଯାହା ପ୍ରଶିକ୍ଷଣ ଦେବେ ସେ ସବୁକୁ ସେମାନେ ରିସିଭ୍ କରିବେ ନାହିଁ। ତେଣୁ ପିଲାଙ୍କ ସହିତ ମିଶିକି ରହିବା ପାଇଁ ପଡ଼େ। ପିଲାଙ୍କୁ ତ ସବୁବେଳେ ଆମେ ମର୍ଣ୍ଣିଂ ସେସନରେ ଗୋଟେ ପ୍ରାକ୍ଟିସ୍ କରୁଛୁ, ଆଉ ସନ୍ଧ୍ୟା ସମୟରେ ବି ଆଉ ବି ପ୍ରାକ୍ଟିସ୍ କରୁଛୁ। ତେଣୁକରି ମୁଁ ସବୁବେଳେ କହେ ଯେ ପ୍ରାକ୍ଟିସ୍ ହିଁ ମାନେ କ୍ୟାରିୟର୍ ଗଢ଼ିବାର ମାନେ ମୂଳ ମନ୍ତ୍ର।
1: ଆଜ୍ଞା,
0: ଯେତେ ପ୍ରାକ୍ଟିସ୍ କରିବେ ସେତିକି ଆପଣଙ୍କର ଖେଳ ଉନ୍ନତମାନର ହେଇପାରିବ। ତେଣୁ ପ୍ରାକ୍ଟିସ୍ କରିବା ପାଇଁ ମୁଁ ସମସ୍ତଙ୍କୁ
1: ଆଜ୍ଞା।
0: ଦେଖାଏ ଆଉ
1: ଆଉ ଗୋଟେ କଥା ସାର, ଆମେ କଣ କହିବା, ଆମର ଯୋଉ ରାଜ୍ୟ ସରକାର ଅଛନ୍ତି ବର୍ତ୍ତମାନ ଖେଳ ପାଇଁ ବି ବିଭିନ୍ନ ବହୁତ ପ୍ରକାର କିଛି ଫେସିଲିଟି ଦଉଛନ୍ତି, ସୁଯୋଗ ସୃଷ୍ଟି କରୁଛନ୍ତି, ଭଲ ଭଲ ଖେଳାଳି କେମିତି ସୃଷ୍ଟି ହେଇପାରିବ, ଆପଣ କଣ କହିବେ ଆମ ରାଜ୍ୟ ସରକାର ଏ ଦିଗ ପ୍ରତି କେତେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି?
0: ବର୍ତ୍ତମାନ ରାଜ୍ୟ ସରକାର ବହୁତ କସରତ ଅଛନ୍ତି, ଫୁଟବଲ ଖେଳକୁ କେମିତି ଆଗକୁ ନିଆଯାଇପାରିବ, କି ଅନ୍ୟାନ୍ୟ ସ୍ପୋର୍ଟସ କୁ ମଧ୍ୟ ବହୁତ ଗୁରୁତ୍ୱ ଦେଉଛନ୍ତି, ଆଉ ସରକାର ନିଶ୍ଚିନ୍ତ ଭାବରେ ଖେଳକୁ ବହୁତ ପ୍ରୋତ୍ସାହନ ଦେଉଛନ୍ତି।
1: ଆଜ୍ଞା,
0: ତେଣୁକରି ଏମିତି ଯଦି ପ୍ରୋତ୍ସାହନ ଦିଆଯାଏ ଖେଳାଳି ବହୁତ ଆଗକୁ ଯାଇପାରିବେ, ଏଟା ବହୁତ ଧନ୍ୟବାଦ ସରକାରଙ୍କୁ।
1: ଦେଖନ୍ତୁ ସାର୍, ଆମ ଜିଲ୍ଲାରେ ବି ମାନେ ଖେଳାଳି ସୃଷ୍ଟି କରିବା ପାଇଁ ବହୁତ ଭଲ ଭଲ ଫେସିଲିଟି ଅଛି, ଯେମିତିକି ହ୍ୟାଣ୍ଡବଲ୍ ପାଇଁ ଗୋଟେ ଭଲ ଷ୍ଟାଡିୟମ୍ ଅଛି, ଫୁଟବଲ୍ ପାଇଁ ଭଲ ଉନ୍ନତମାନର ଷ୍ଟାଡିୟମ୍ ମାନେ କରିଛନ୍ତି, ତ ଆମେ ଯଦି ଖେଳରେ ସାମିଲ ହେବା, ଭଲ ଖେଳରେ ପରଫର୍ମାନ୍ସ କରିବା, ନିଶ୍ଚିତ ଭାବରେ ଆମେ ନିଜ କ୍ୟାରିୟର ଯେମିତି ଆପଣ କହୁଥିଲେ କ୍ୟାରିୟର ବି ଆମେ ସେଠି କରିପାରିବା
0: ନିଶ୍ଚିନ୍ତ ଭାବରେ।
1: ତ ଆଜି ସାର୍ ଶେଷରେ କଣ କହିବେ, ଆମର ଯୋଉ ଭାଇ ଭଉଣୀ ମାନେ ଆପଣଙ୍କର କଥା ଶୁଣୁଛନ୍ତି ବା ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କ ପ୍ରତି ଆପଣଙ୍କର ଆଜି କଣ ସାର୍ ବାର୍ତ୍ତା ରହିବ?
0: ଏ ତ ନିଶ୍ଚିନ୍ତ ଖେଳ ପ୍ରତି ଧ୍ୟାନ ଦେଇ ଯେମିତି ପାଠପଢ଼ାରେ ଧ୍ୟାନ ଦେଉଛନ୍ତି ସେମିତି ଖେଳରେ ଯଦି ଧ୍ୟାନ ଦିଆଯାଏ, ତାହେଲେ ଖେଳରେ ବି ମଧ୍ୟ କ୍ୟାରିୟର କରିହେବ, ଏ ମୁଁ ସମସ୍ତଙ୍କୁ ଏ ସନ୍ଦେଶ ଦେବି।
1: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।

ଶୁଣୁଥିଲେ ଲୋକଗୀତ କ୍ରମରେ ଖଞ୍ଜଣି। ପରିବେଷଣ କରିଥିଲେ ଶିଳ୍ପୀ ମିନହରି ସେନାପତି ଓ ତାଙ୍କର ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 10:30। ପ୍ରଚାର କରୁଛୁ ସିନେତରଙ୍କ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ, ଧଉଳି ଏକ୍ସପ୍ରେସ୍ ଓଡ଼ିଆ ଚଳଚ୍ଚିତ୍ରର। ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ତ୍ରିପାଠୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କ୍ରିମିନାଲ ଚଳଚ୍ଚିତ୍ରର ଗୀତଟିକୁ କଣ୍ଠରେ ସଜାଇଛନ୍ତି କଣ୍ଠଶିଳ୍ପୀ ପାମିଲା ଚେନ୍। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।